ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ମାସର 11 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 2 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ଜ ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:59 ହେବାକୁ ଯାଉଛି।

ଭକ୍ତି ଅର୍ଘ୍ୟଟିଏ ଯୁଗଳକଣ୍ଠରେ ସ୍ୱାଗତିକା ମହାପାତ୍ର ଏବଂ ଶ୍ରୀକାନ୍ତ ଦାସ ଶିଳ୍ପୀ ଦେବ ଅର୍ପଣ କରିଛନ୍ତି ସଚି ମହାନ୍ତିଙ୍କ ଗୀତରଚନାରୁ।

0: ଏହି ଭକ୍ତିଗୀତ ସହ ଆଜି ପାଇଁ ଏଇଠି ଶେଷ ହୋଇଛି ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ସୁଲୋଚନା ଦାସ।

ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଯାତ୍ରା, ପତିତ ପାବନ ମହୋତ୍ସବ, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ମହାବିଧି ଯାତ୍ରା, ନବଦିନ ଯାତ୍ରା ଏପରି ବିଭିନ୍ନ ନାମରେ ନାମିତ କରାଯାଇଥାଏ। ଏସବୁ ପଛରେ ବହୁ ତତ୍ତ୍ୱ ଦର୍ଶନ ରହିଛି। ଏହି ଯାତ୍ରାର ସବୁଠୁ ବଡ଼ କଥା ହେଲା ମହାମିଳନ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକ ଏଥିରେ ସାମିଲ ହୋଇଥାନ୍ତି। ସେଠି କୌଣସି ବାଛି ବିଚାର ନଥାଏ। ସମସ୍ତେ ରଥ ଦୌଡ଼ି ଛୁଇଁ ପାରନ୍ତି, ରଥ ଉପରେ ମଧ୍ୟ ଜଗନ୍ନାଥଙ୍କୁ ଛୁଇଁ ପାରନ୍ତି। ବଡ଼ ଦାଣ୍ଡରେ ଭକ୍ତ ଭଗବାନ ଏକାଠି ହୁଅନ୍ତି। ଠାକୁରେ ଗୁଣ୍ଡିଚା ଘର ବା ନିଜ ଜନ୍ମସ୍ଥାନକୁ ଯାଇ ସାତ ଦିନ ସେଠାରେ ରହି ପୂଜା ପାଉଥିବାରୁ ଏହାର ନାମ ଗୁଣ୍ଡିଚା ଯାତ୍ରା। ପତିତଜନଙ୍କୁ ଦର୍ଶନ ଦେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡରେ ଉଭା ହୋଇଥିବାରୁ ପତିତ ପାବନ ମହୋତ୍ସବ ଭାବରେ ଜଣାଶୁଣା। ସେପରି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ବାସୁଦେବ, ଜୟଦୁର୍ଗା, ଯୋଗମାୟା, ମଦନ ମୋହନ, ରାମ, କୃଷ୍ଣ ଏପରି ଦଶମୂର୍ତ୍ତି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ଓ ଏହି ଯାତ୍ରାର ବିଭିନ୍ନ ସମୟରେ ଦଶାବତାର ବେଶ ହୋଇଥାନ୍ତି ବୋଲି ଏହାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଇଥାଏ। ଲୌକିକ ବିଚାରରେ ନନ୍ଦିଘୋଷରେ ସେ ଜଗନ୍ନାଥ ଯାତ୍ରା କରୁଥିବାରୁ ଏହାକୁ ଘୋଷ ଯାତ୍ରା ମଧ୍ୟ କୁହାଯାଇଥାଏ। ଗୁଣ୍ଡିଚା ଘରେ ଆଡ଼ପ ମଣ୍ଡପରେ ବିଜେ ହୋଇ ପୂଜା ପାଉଥିବାରୁ ଆଡ଼ପ ଯାତ୍ରା, ମହାବେଦୀ ଯାତ୍ରା ଏପରି ନାନା ଭାବରେ ରଥଯାତ୍ରା ପ୍ରସିଦ୍ଧ। ଏହି ସମୟରେ ଦୈତାମାନେ ହିଁ ସେବା ପୂଜାର ମୁଖ୍ୟ ଦାୟିତ୍ୱରେ ଥାଆନ୍ତି। ସବର ରାଜା ବିଶ୍ୱାସଙ୍କ କନ୍ୟା ଲଳିତା ଓ ବ୍ରାହ୍ମଣ ବିଦ୍ୟାପତିଙ୍କ ଔରସରୁ ଜନ୍ମ ହୋଇଥିବା ବଂଶଧରମାନେ ଦୈତା ଭାବରେ ଜଣାଶୁଣା। ଏହି ସେବକମାନେ ଶ୍ରୀଜଗନ୍ନାଥଙ୍କ ଆତ୍ମୀୟ ସ୍ୱଜନ ରୂପେ ସ୍ୱୀକୃତ। ଏ ସମ୍ପର୍କରେ ଗୋଟିଏ ସୁନ୍ଦର କାହାଣୀ ରହିଛି। ଇନ୍ଦ୍ର ନୀଳମଣି ପୁରାଣ ବା କୌଳ ଗ୍ରନ୍ଥରେ ନୀଳମାଧବ ଓ ସବରବଂଶର ଆତ୍ମିକ ସମ୍ପର୍କ କେତେ ନିବିଡ଼ ତାହାର ବିସ୍ତୃତ ବର୍ଣ୍ଣନା ରହିଛି। ସବର ରାଜା ବିଶ୍ୱାବସୁ ନୀଳକନ୍ଦରରେ ନୀଳମାଧବଙ୍କୁ ପୂଜା କରୁଥିଲେ। ଏହି ନୀଳମାଧବ କିପରି ସେ ଜଗନ୍ନାଥ ରୂପୀ ଚତୁର୍ଥ ମୂର୍ତ୍ତିରେ ପୂଜା ପାଇଲେ ତାହା ଜଣାଶୁଣା କଥା। ବିଶ୍ୱାବସୁ ବ୍ରହ୍ମାଙ୍କ ନିକଟରେ ବ୍ୟାକୁଳ ଭାବରେ ପ୍ରାର୍ଥନା କଲେ, ପ୍ରଭୁ ମୋର ପ୍ରିୟତମ ନୀଳମାଧବଙ୍କୁ ଆପଣ ପୁରୁଷୋତ୍ତମ ଧାମରେ ପ୍ରତିଷ୍ଠା କରି ମୁକ୍ତିର ପାବନ ଧାମ ସୃଷ୍ଟି କଲେ। ପତିତଜନ ଉଦ୍ଧାର ପାଇବେ, କିନ୍ତୁ ମୋ ପ୍ରଭୁଙ୍କ ବିନା ମୁଁ ଅତି ଦୁଃଖରେ ଅଛି। ଯଦି ଆପଣ ମୋତେ ଦୟାକରି ତିନୋଟି ବର ଦେବେ ତେବେ ମୁଁ ଧନ୍ୟ ହେବି। ଏକଥା ଶୁଣି ବ୍ରହ୍ମା ଖୁସି ହୋଇ କହିଲେ, ତୁମର ଯାହା ଇଚ୍ଛା ତାହା ମାଗିପାର। ବିଶ୍ୱାବସୁ ବ୍ରହ୍ମାଙ୍କ ନିକଟରେ ହାତ ଯୋଡ଼ି କହିଲେ, ଆପଣ ଯଦି ମୋତେ ଦୟା କଲେ ତେବେ ମୋତେ ଏହି ତିନୋଟି ବର ଦିଅନ୍ତୁ। ପ୍ରଥମ ବର ହେଲା, ଏହି ଚତୁର୍ଥା ମୂର୍ତ୍ତିଙ୍କର ଦାରୁ ବିଗ୍ରହଙ୍କୁ ଯଦି ବଦଳାଯାଏ ବା ନବକଳେପର କରାଯାଏ ତେବେ ମୋ ବଂଶଧରମାନେ ନିଜ ଶ୍ରଦ୍ଧା ଓ ଭକ୍ତିରେ ଯେଉଁ ସର୍ବଲକ୍ଷଣଯୁକ୍ତ ଦାରୁ ସଂଗ୍ରହ କରିବେ ତହିଁରେ ପ୍ରଭୁଙ୍କର ନୂତନ ଦାରୁ ବିଗ୍ରହ ତିଆରି କରାଯିବ। ଦ୍ୱିତୀୟ ବର ହେଲା, ଆର୍ଯ୍ୟ ରୀତି ଓ ପରମ୍ପରାରେ ଏଗାର ମାସ ପୂଜା ପାଆନ୍ତୁ, କିନ୍ତୁ ଆଷାଢ଼ ମାସଟି ପ୍ରଭୁଙ୍କୁ ମୋର ସବର ବଂଶଧରମାନେ ହିଁ କେବଳ ପୂଜା କରିବେ। ସେତେବେଳେ ମନ୍ତ୍ର, ଯନ୍ତ୍ର, ତନ୍ତ୍ର ପ୍ରୟୋଗର ପ୍ରୟୋଜନ ରହିବ ନାହିଁ। ଆମ କୁଳବିଧି ଅନୁସାରେ କେବଳ ଭାବ ଭକ୍ତି ସେମାନେ ପୂଜା କରିବେ। ଏହି ସମୟରେ ପନ୍ଦର ଦିନ କାଳ ଅନ୍ୟ କେହି ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆଉ ତୃତୀୟ ବରଟି ହେଲା, ମୋର ଇଷ୍ଟ ନୀଳମାଧବ ଏହି ନୀଳକନ୍ଦରକୁ ଛାଡ଼ି ଅନ୍ୟ କେଉଁଠି ରାତିଟିଏ ରହିବେ ନାହିଁ, କାରଣ ତାଙ୍କ ବିନା ମୁଁ ପ୍ରାଣ ଧାରଣ କରିବା ଅସମ୍ଭବ। ଆପଣ ଦୟାକରି ଏହି ତିନୋଟି ବର ବା ମୋର ପ୍ରେମର ଅଧିକାରକୁ ତଥାସ୍ତୁ କରନ୍ତୁ। ବିଶ୍ୱାବସୁଙ୍କ କଥା ଶୁଣି ବ୍ରହ୍ମା ପ୍ରୀତ ହେଲେ ଓ ତିନୋଟି ଯାକ ବରକୁ ତଥାସ୍ତୁ କଲେ। ସେହିଦିନଠାରୁ ନବକଳେପର ସମୟରେ ଦୈତାମାନେ ହିଁ ବିଧିବିଧାନ ଅନୁସାରେ ଦାରୁ ସଂଗ୍ରହ କରିଥାନ୍ତି। ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡ଼ା ବିଜେ ପର୍ଯ୍ୟନ୍ତ ଏହି ଆଷାଢ଼ ମାସଟି ଦୈତାମାନେ ସେମାନଙ୍କ ରୀତିନୀତି ଅନୁସାରେ ପୂଜା କରିଥାନ୍ତି। ଅଣସର ଘରେ ଥିବାବେଳେ ଅନ୍ୟ କେହି ଦିଅମାନଙ୍କୁ ଦର୍ଶନ କରିପାରନ୍ତି ନାହିଁ। ରଥଯାତ୍ରା ସମୟରେ ହେଉ ବା ଅନ୍ୟ କୌଣସି ସମୟରେ ନୀଳମାଧବ ମୂର୍ତ୍ତି ଶ୍ରୀମନ୍ଦିର ଛାଡ଼ି ଅନ୍ୟ କୁଆଡ଼େ ଯାଆନ୍ତି ନାହିଁ। ଭକ୍ତର ଭଗବାନ କାଳେ କାଳେ ଭକ୍ତର ହାରି ଗୁହାରି ଶୁଣିଥାନ୍ତି। ବିଶ୍ୱାବସୁ ତ ସହଜେ ତାଙ୍କର ଅତି ପ୍ରିୟ ଭକ୍ତ ଥିଲେ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ତେୟାଅଶୀତମ ଭାଗ।

ଯଜ୍ଞ ବରାହଙ୍କ ପଦାଘାତରେ ମୃତ୍ୟୁଲାଭ କରେ ହିରଣ୍ୟାକ୍ଷ ବ୍ରହ୍ମସାପରୁ ଉଦ୍ଧାର ପାଇଲା। ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କଲେ। ବରାହରୂପୀ ଭାବଗ୍ରାହୀ ପୃଥିବୀକୁ ଜଳାର୍ଣ୍ଣବରୁ ଉଦ୍ଧାର କରି ପୁଣି ସ୍ଥାପନା କଲେ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାନ୍ତୁ। ଦେଶୀ ଆଳୁ ଶ୍ରୀ କୀର୍ତ୍ତି, ଶ୍ରୀ ରୂପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀ କଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀ ପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବାର ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବାଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବାଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ଦିଅନ୍ତୁ। ବୃଷ୍ଟିପୃଷ୍ଟ ଜମିଗୁଡ଼ିକରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲି ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବରେ ଅଥବା ମିଶ୍ରିତ ଫସଲ ଭାବରେ ଚାଷ କରନ୍ତୁ। ଖାଲ ଜମିଗୁଡ଼ିକରେ ଅଧିକ ଘାସ ଥିଲେ ଏହାର ଦମନ ପାଇଁ ତୃଣନାଶକ ବ୍ୟବହାର କରନ୍ତୁ। ବର୍ତ୍ତମାନଠାରୁ ନିଜ ଜମିର ପ୍ରକାର, ମାଟିର ଉର୍ବରତା, ଜଳସେଚନର ସୁବିଧା ଓ ଅନ୍ୟାନ୍ୟ କୃଷି ସାମଗ୍ରୀଗୁଡ଼ିକର ଉପଲବ୍ଧତାକୁ ବିଚାରକୁ ନେଇ ଫସଲ ଯୋଜନା ପ୍ରସ୍ତୁତ କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ସବୁଠାରୁ ବଡ଼ କଥା ହେଲା ପ୍ରତି 3 ବର୍ଷରେ ବିହନକୁ ବଦଳାଇ ଦିଅନ୍ତୁ। ଉନ୍ନତମାନର ବିହନ ବ୍ୟବହାର କରନ୍ତୁ ଯାହାଦ୍ୱାରା ଅମଳ 15% ବୃଦ୍ଧି ପାଇବ। ରାଶି ଚାଷ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ ଏଥିପାଇଁ ଜମି ଚୟନ କରନ୍ତୁ। ଏହି ଚାଷ ପାଇଁ ଜମି ପ୍ରସ୍ତୁତି ଶେଷ ହେବା ପରେ କିପରି ଏହାକୁ ବିହନ ବୁଣିବେ ସେ ନେଇ ଚାଷୀମାନେ ଭଲ ଭାବରେ ଅବଗତ ହୁଅନ୍ତୁ। ରାଶି ଚାଷ ପାଇଁ ହେକ୍ଟର ପ୍ରତି 7.5 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ରାଶି ବିହନ ବୁଣିବା ସମୟରେ ଏହାକୁ ଧାଡ଼ିକୁ ଧାଡ଼ି ବୁଣନ୍ତୁ। ଏକଥା ମନେ ରଖନ୍ତୁ ଯେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ବ୍ୟବଧାନରେ ବୁଣିବା ଦରକାର। ବିହନ ବୁଣିବା ପୂର୍ବରୁ ସାର ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ହେକ୍ଟର ପ୍ରତି 30 କିଲୋଗ୍ରାମ ଯବକ୍ଷାରଜାନ ସାର, 20 କିଲୋଗ୍ରାମ ଫସ୍ଫରସ ସାର ଓ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ରାଶିର ଅନୁମୋଦିତ କିସମଗୁଡ଼ିକ ହେଉଛି କନକ, ଉଷା, ଉମା, ଅମୃତ, ପ୍ରାଚୀ, ନିର୍ମଳା, ସ୍ମାରକ ଓ ଶୁଭ୍ରା। ଏହିସବୁ ବିହନ ଭିତରୁ ଗୋଟିଏ ଚୟନ କରି ରାଶି ଚାଷ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଶୁଣନ୍ତୁ ଏଥର ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟର ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ତେବେ ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ଆଜି ସକାଳ 7:25ରେ ପ୍ରଚାର କରିବୁ ଭକ୍ତି ଗୀତଟି। ପରେ ପରେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ରହିଛି ବାଥୋଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଅଭିମନ୍ୟୁ ଦଳେଇ ଏବଂ ସାଥୀ। ସକାଳ 7:30ରେ ଆଜି ସକାଳ 8:30ରେ ଅଣସର ବିଧି ସମ୍ପର୍କରେ ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ପ୍ରସାରଣରେ। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ପୂର୍ବାହ୍ନ 9:00ରେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ, ପୂର୍ବାହ୍ନ 10:00ରେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ। ପରେ ପରେ ପୂର୍ବାହ୍ନ 10:02ରେ ଗୀତାଞ୍ଜଳି କଥା ଗୀତାର ଅଞ୍ଜଳି। ଏହାପରେ ରହିଛି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1319ତମ ଅଧ୍ୟାୟ। ଆଜି ଦିନ 1:20ରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ବହି ପଢ଼ିଲେ ବଢ଼ଇ ଆୟୁ। ଏ ସମ୍ପର୍କରେ ସାକ୍ଷାତକାର ଭିତ୍ତିକ ଆଲୋଚନା କରିବେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଓଡ଼ିଆ ପ୍ରଫେସର ଶୁଭସ୍ମିତା ଦାସ। ଆଜି ସନ୍ଧ୍ୟା 5:00ରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ସନ୍ଧ୍ୟା 5:30ରେ ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ ଯୁବବାଣୀ। ଆଜି ସନ୍ଧ୍ୟା 6:00ରେ କାର୍ଯ୍ୟକ୍ରମର ସୂଚନା ପୁନଃ ଜଣାଇବୁ। 6:02ରେ ବାଥୁଡ଼ି ସମ୍ପ୍ରଦାୟର ଗୀତ ଶୁଣିପାରିବେ। ବନସୁରଭି କାର୍ଯ୍ୟକ୍ରମରେ ପରିବେଷଣ କରିବେ ବିଶ୍ୱନାଥ ନାୟକ।

ସାଥୀ ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଆଜି ରାତି 8:00 ଶୁଣିପାରିବେ ଦେଶାତ୍ମବୋଧକ ଗୀତ ଏବଂ ଆଳାପ କାର୍ଯ୍ୟକ୍ରମ ରହିଛି। ଆଜି ରାତି 8:15 ରାତି 10:00 ଲୋକଗୀତ କାର୍ଯ୍ୟକ୍ରମ ଶୁଣିପାରିବେ। ଏଠି ଏକ ବିଶେଷ ସୂଚନା କ୍ରିକେଟ୍ ଖେଳ ସମ୍ବନ୍ଧିତ। ଆଜି ଲଣ୍ଡନର ଓଭାଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା T20 ବିଶ୍ୱକପ୍ ଅନ୍ତର୍ଗତ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା ପରସ୍ପରକୁ ଭେଟିବେ। ଏହାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:30 ଖେଳ ଶେଷ ହେବା ଯାଏ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ସମୟ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟା କି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଇଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଇଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ PMFME ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନଙ୍କର।
3: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଇଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷା ଦିନେ ସନ୍ତସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣୀ, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ORS ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ORS ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନକରି ଫୋପାଡ଼ି ଦେବା ଉଚିତ। ଏହି ORS ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା' କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
2: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନଙ୍କର।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ. ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ. ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ. ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର. ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି. ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ. ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ. ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ. ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି. ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି. ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ. ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇ

0: ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025 ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତି କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର 1 ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ July 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ବ୍ୟାଚ୍ର ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 July 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ର ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 January 2021 December ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପଡ୍ଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ପାଇଛି। ଏଥିସହିତ 11,000ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000ରୁ ଉର୍ଦ୍ଧ୍ୱ ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ତାରିଖରେ 2 ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲଜିୟମ୍ ସେନେଗାଲକୁ ଅତିରିକ୍ତ ସମୟରେ 3-2 ଗୋଲରେ ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ଗୋଲରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ଗୋଲରେ ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ T20 ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ସିଲଂ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ୍, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ୍।

0: ଶୁଣୁଥିଲେ ଭକ୍ତି ଗୀତଟି, କଣ୍ଠଦାନ କରିଥିଲେ ଅନୁରାଧା ପୋଡ଼ୱାଲ, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:31 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଅଭିମନ୍ୟୁ ଦଳେଇ ଏବଂ ସାଥୀ।
1: ଜୟ ବଡ଼ାମ ବଡ଼ାମଣିଙ୍କର, ଜୟ ବଡ଼ାମ ବଡ଼ାମଣିଙ୍କର, ଜୟ ବଡ଼ାମ ବଡ଼ାମଣିଙ୍କର।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏଇ ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯେଉଁଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଢ଼ଉକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ

ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅନବସର ମଧ୍ୟ କୁହାଯାଏ। ଏହି ଅନବସର ଘରେ କୋଠସୁଆଁ ସେବକମାନେ ଅନବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାବତୀ ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦିକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗାଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଫିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତାଏ ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ନବମୀ ଦିନ ରାଶି ତଳ ଓ ଝୁଣା ଲେପନ କରାଯାଏ, ଏହାକୁ ମସୃଣ ଲେପ କୁହାଯାଏ। ଦଶମୀ ଦିନ ତିନୋଟି ଚକାରେ ତ୍ରିମୂର୍ତ୍ତିଙ୍କୁ ବିଜେ କରାଯାଏ, ଏହାକୁ ଚକା ବିଜେ କୁହାଯାଏ। ଏହି ଦିନ କସ୍ତୁରୀ, କୁଙ୍କୁମ ଓ ଚନ୍ଦନ ଲେପନ କରାଯାଏ। ତ୍ରୟୋଦଶୀ ଦିନ ବିଗ୍ରହମାନଙ୍କଠାରେ ଘଣାପାଠ ଓ ଖଡ଼ି ଲାଗି କରାଯାଏ, ଏହାକୁ ଘଣା ଲାଗି ଓ ଖଡ଼ି ଲାଗି କୁହାଯାଏ। ଏହି ଦିନ ବିଗ୍ରହମାନଙ୍କୁ ରଞ୍ଜିତ କରି ଚିତ୍ର ବିଚିତ୍ର କରାଯାଏ। ଏହି ଦିନ ରାତ୍ରରେ ଓଢ଼ା ଲାଗି ହୁଏ। ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ ଦତ୍ତ ଖଟଣି ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି, ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁସୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷୁଅ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତଙ୍କ ମାନଙ୍କ ଠାରୁ ମନ୍ଦିରକୁ ଆସେ।

ଏଇ ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶିରଙ୍ଗରୁ ବାହାରିଥିବା ଶିରଙ୍ଗ ପିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜ୍ଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପ୍ରଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ ଠାକୁରଙ୍କର। ଏଇ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏ ବର୍ଷ ଜଗନ୍ନାଥଙ୍କର କରାଗଲା, ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦାଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ାଯାଇଥାଏ, ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତ ମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ନେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ଚତୁର୍ଦ୍ଦଶୀ ଦିନ ବନକଲାଗି କରାଯାଏ। ଏହି ବନକଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି ସେଇ ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନ ବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି

0: ଶ୍ରୋତାମାନଙ୍କୁ କହି ରଖୁଛି ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ସୁବର୍ଣ୍ଣ ବସୁଧା, ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 8:45 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ନାରାୟଣ ସାହୁ।

ଆସନ୍ତୁ ଛୋଟ ଗପଟିଏ ଶୁଣିବା। ହଠାତ୍ ଦିନେ ବୋଉର ଦେହ ଖରାପ ହେଲା। ସଙ୍ଗେ ସଙ୍ଗେ ତାକୁ ପାଖ ମେଡ଼ିକାଲକୁ ନେଇଯାଇଥିଲା ବେଳେ ମେଡ଼ିକାଲରେ ବୋଉର ଦେହାନ୍ତ ହୋଇଗଲା। ବୋଉର ଦେହାନ୍ତ ଖବର ଶୁଣି ବହୁତ ଭାଙ୍ଗି ପଡ଼ିଥିଲି। ମୋର ଧର୍ମପତ୍ନୀ ନିରୁ ମୋତେ ସାହସ ଦେଇ ଆମେ ବୋଉର କାମ ସବୁ କରିଦେଲୁ। ବନ୍ଧୁବାନ୍ଧବ ଡାକି ଯେତିକି ସାମର୍ଥ୍ୟ ସେହି ଅନୁସାରେ ବୋଉର ଶୁଦ୍ଧକ୍ରିୟା କାମ ସରିଗଲା। ଶୁଦ୍ଧକ୍ରିୟା କାମ ସରିଯିବା ପରେ ନିରୁ ଆଉ ମୁଁ ବୋଉର ଶୋଇବା ଘରକୁ ଯାଇ ସଫାସୁତୁରା କରିଲୁ। ଏହି ସଫାସୁତୁରା ଭିତରେ ବୋଉର ସେ ଭଙ୍ଗାଟିଣା ବାକ୍ସ ଭିତରୁ ଗୋଟିଏ ପର୍ସ ପାଇଲି। ପର୍ସଟି ଖୋଲି ଦେଖିଲା ବେଳେ ଏହା କେଉଁ ପୁରୁଣା କାଳର ପର୍ସଟି, ଯାହାକି ଛିଡ଼ି ଯାଇଛି ଏବଂ ସେ ପର୍ସ ଭିତରେ କୋତରା ହୋଇଥିବା 10 ଟଙ୍କା ନୋଟ୍ଟେ ଅଛି ଏବଂ ଗୋଟିଏ ଚିଠି ଅଛି। ଚିଠିରେ କ'ଣ ଲେଖା ହେଇଛି ମନରେ ଆଗ୍ରହ ବଢ଼ିଲା ଏବଂ ମୋ ପାଖରେ ବି ମୋ ଧର୍ମପତ୍ନୀ ନିରୁ ଥାଏ। ଉତ୍ସାହ ସହିତ ଯେତେବେଳେ ଆମେ ଚିଠିଟି ଖୋଲି ମୁଁ ପଢ଼ିଲି, ସେଥିରେ ଲେଖା ଥିଲା, ପୁଅ ମୋର ଆଜି ସ୍କଲାରସିପ୍ ପାଇଛି। ସ୍କଲାରସିପ୍ ପଇସା ଯେତେବେଳେ ପାଇଛି ସେ ଆଣି ସିଧାସଳଖ ମୋ ହାତରେ ଦେଇଦେଇଛି। ସେଇ ପଇସାରୁ ଠାକୁରଙ୍କୁ ଭୋଗ ପାଇଁ କିଛି ଦେଇଥିଲି ଏବଂ କିଛି ମିଠା କିଣି ସାଇ ପଡ଼ିଶାରେ ବାଣ୍ଟିଥିଲି, ଆଉ ସେଥିରୁ ଏଇ 10 ଟଙ୍କାଟି ରଖିଥିଲି, ଯାହାକି ମୋ ପୁଅର ପ୍ରଥମ ରୋଜଗାର ଥିଲା। ଏଇ ଚିଠିଟି ପଢ଼ିବା ପରେ ପାଟି ମୋର ପାକୁ ପାକୁ ହୋଇଗଲା। ଯେଉଁ ବୋଉ ଦିନେ ହେଲେ କେବେ ହେଲେ ଅଝଟ କରିନି, ଅଭିମାନ କରିନି ଏବଂ କେତେବେଳେ ବି ଉଚ୍ଚସ୍ୱରରେ ପଦେ ମୋତେ କିଛି କହିନାହିଁ। ବାପା ଚାଲିଗଲା ପରେ ସେ ପୁରା ଭାଙ୍ଗି ପଡ଼ିଥିଲା। ଗାଁରେ ଏକୁଟିଆ ହୋଇଯିବାରୁ ତାକୁ ସହରକୁ ନେଇ ଆସିଥିଲି। ସହରରେ ମୋ ପାଖରେ ରହିଥିଲା, କିନ୍ତୁ କେବେ ହେଲେ ନିରୁ ବିରୁଦ୍ଧରେ କି କାହା ବିରୁଦ୍ଧରେ କିଛି କହିନଥିଲା। ନିରୁ ମଧ୍ୟ କେବେ ହେଲେ ମୋ ବୋଉ ବିରୁଦ୍ଧରେ ଅଭିଯୋଗ କରିନଥିଲା। ଚୁପଚାପ ଶାନ୍ତ ସରଳ ସ୍ତ୍ରୀ ଲୋକଟିଏ, ସବୁବେଳେ ସେଇ ଠାକୁରଙ୍କ ନାମ ଜପୁଥିବ, ନହେଲେ କେତେବେଳେ କହିଲେ ପିଲାମାନଙ୍କୁ ସ୍କୁଲରୁ ଯାଇ ଆଣେ। ଏଇ ଚିଠିରେ ଏତେ ସ୍ନେହ ଆଦର ଥିଲା ଯାହାକି ମୋତେ ହୃଦୟଙ୍ଗମ କରିପାରିଲା। ସ୍ନେହ ଟିକେ ପାଇଁ ଏବଂ ଶ୍ରଦ୍ଧା ଟିକେ ପାଇଁ ସବୁବେଳେ ବାପା ମା ଅନାଇ ବସିଥାନ୍ତି। ହଁ ଶ୍ରୋତା ବନ୍ଧୁ, ଛୋଟ ଗପଟିଏ ହେଲେ ବହୁତ ମୂଲ୍ୟବାନ କଥା କହିଛି। ଥରେ ଚିନ୍ତା କରନ୍ତୁ, ଯେଉଁ ମା 10 ମାସ 10 ଦିନ ଧରି ଗର୍ଭର କଷ୍ଟ ସହି ତମକୁ ଜନ୍ମ ଦେଇଥାଏ, ତମର ସେଇ ସ୍ନେହ ଟିକେ ପାଇଁ ଯେତେବେଳେ ସେମାନେ ବୁଢ଼ାବୁଢ଼ୀ ହୋଇଥାନ୍ତି, ଯେତେବେଳେ ସେମାନେ କିଛି କରିପାରିନଥାନ୍ତି, ସେତେବେଳେ ତୁମେ ତାଙ୍କୁ ସାହାରା ଦେବ। ତମର ସେଇ ସ୍ନେହର କଥା ପଦେ ତମର ସାହାରା ପାଇଁ କେତେ ଠାକୁରଙ୍କୁ ପୂଜି ତମକୁ ପାଇଥାନ୍ତି। କିନ୍ତୁ ଆଜିକାଲି ଦୁନିଆରେ ଆମେ କ'ଣ ଶୁଣୁଛନ୍ତି, ନିଜର ସ୍ୱାର୍ଥ ପାଇଁ ଆମେ ବାପା ମାଆଙ୍କୁ ଅଲଗା କରିଦେଉଛନ୍ତି। ଆମେ ଦୁଇ ଭାଇ ହେଉଛନ୍ତି, ସେତେବେଳେ ବାପା ମାଆଙ୍କୁ ଭାଗ କରୁଛନ୍ତି। ଆରେ ତୁ ମାଆକୁ ରଖିବୁ, ମୁଁ ବାପାଙ୍କୁ ରଖିମି, ଏଇ ହେଉଛି ଆମର ମାନସିକତା। କିନ୍ତୁ ବାପା ମା ମାନଙ୍କ ପାଖରେ ପୁଅମାନଙ୍କ ପାଇଁ ସେ ମାନସିକତାଟା ନଥାଏ। ପୁଅ ଯେତେ ଯାହା କହିଲେ ବି ସେ ମୋ ପୁଅ କହି ସବୁ ଭୁଲି ଯାଆନ୍ତି ଏବଂ ଟିକେ ସ୍ନେହ ଆଦର ପାଇଁ କାଙ୍ଗାଳି ହୋଇଥାନ୍ତି। ଠିକ କଥା ଶ୍ରୋତା ବନ୍ଧୁ, ଆମେ ସେଇ ସ୍ନେହ ଦେବା। ସେମାନେ କେବେ ହେଲେ ଭଲ ଖାଇବା ଭଲ ପିନ୍ଧିବା ମାଗନ୍ତି ନାହିଁ, କେବଳ ସ୍ନେହରେ କଥା ପଦେ ଏବଂ ଶ୍ରଦ୍ଧା ଟିକେ ଯାଆନ୍ତି। ଯଦି ଆମେ ଥରେ ଚିନ୍ତା କରନ୍ତେ ଆମର ଯେତିକି ଅଝଟ ଅଳି ଆମେ ତାଙ୍କ ପାଖରେ କରିଥିଲେ ଛୁଆବେଳେ, ଅଭାବରେ ଥାଆନ୍ତୁ ପଛକେ ସେ ଅଝଟ ଅଳିକୁ ପୂରଣ କରିଥାନ୍ତି, ନିଜେ ନ ଖାଇପି ଆମକୁ ମଣିଷ କରିବା ପାଇଁ ଲାଗି ପଡ଼ିଥାନ୍ତି। ଆଉ ଯେତେବେଳେ ଆମେ ମଣିଷ ହୋଇଯାଆନ୍ତି ସେତେବେଳେ ଆମେ କ'ଣ କରନ୍ତି? ସେଇ ପୁଅମାନଙ୍କୁ ମୋର କହିବାର କଥା ହେଉଛି, ଯେତେବେଳେ ତମେ ଚିନ୍ତା କରୁଛ ନିଜର ବାପା ମା ମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଦେମୁ, ଥରେ ଚିନ୍ତା କର ତମ ପାଇଁ ସେ ବିଗତ ଦିନରେ କ'ଣ କରିଛନ୍ତି। ଥରେ ଚିନ୍ତା କଲେ ନା କେବେ ହେଲେ ସାହସ କରିବେ ନାହିଁ ନିଜ ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ। ଆଜି ଭଳି ପୁଣ୍ୟ ଦିନରେ ଆମେ ଏତିକି ଶପଥ ନେବା,
ଯେତେଦିନ ପର୍ଯ୍ୟନ୍ତ ବାପା ମା ମାନେ ବଞ୍ଚିଛନ୍ତି ଖୁସିରେ ରୁହନ୍ତୁ, ଆମ ନିଜ ପାଖରେ ରୁହନ୍ତୁ, ଆମର ସ୍ନେହ ଶ୍ରଦ୍ଧା ପାଆନ୍ତୁ।

ରଜାରକୁଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ଉପସ୍ଥାପନାରେ ଥିଲେ ନାରାୟଣ ସାହୁ ଏବଂ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଓଡ଼ିଆ ଭଜନ। କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ।

ଶୁଣୁଥିଲେ ଓଡ଼ିଆ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡିଓ ଘଡ଼ିରେ 10:00। କାର୍ଯ୍ୟକ୍ରମ ପରିସରକୁ ଯିବା ଆଗରୁ ପ୍ରଥମେ ଶୁଣି ନିଅନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି।

କିଛି କ୍ଷଣରେ ଶୁଣିପାରିବେ କଥା ଓ ଗୀତର ଅଞ୍ଜଳି ଗୀତାଞ୍ଜଳି। ଏହାପରେ ରହିଛି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1319ତମ ଅଧ୍ୟାୟ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ବହି ପଢ଼ିଲେ ବଢ଼ଇ ଆୟୁ। ଏ ସମ୍ପର୍କରେ ସାକ୍ଷାତକାର ଭିତ୍ତିକ ଆଲୋଚନା କରିବେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଓଡ଼ିଆ ପ୍ରଫେସର ଶୁଭସ୍ମିତା ଦାସ। ଆଜି ସନ୍ଧ୍ୟା 5:00 ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ସନ୍ଧ୍ୟା 5:30 ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ ଯୁବବାଣୀ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମର ସୂଚନା ପୁନଃ ଜଣାଇବୁ। 6:02 ବାଥୁଳି ସମ୍ପ୍ରଦାୟର ଗୀତ ଶୁଣିପାରିବେ ବନସୁରଭି କାର୍ଯ୍ୟକ୍ରମରେ। ପରିବେଷଣ କରିବେ ବିଶ୍ୱନାଥ ନାୟକ ଓ ସାଥୀ। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF। ଆଜି ରାତି 8:00 ଶୁଣିପାରିବେ ଦେଶାତ୍ମବୋଧକ ଗୀତ ଏବଂ ଆଳାପ କାର୍ଯ୍ୟକ୍ରମ ରହିଛି ଆଜି ରାତି 8:15। ରାତି 10:00 ଲୋକଗୀତ କାର୍ଯ୍ୟକ୍ରମ ଶୁଣିପାରିବେ। କ୍ରିକେଟ୍ ଖେଳ ସମ୍ବନ୍ଧିତ ସୂଚନା। ଆଜି ଲଣ୍ଡନର ଓଭାଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା T20 ବିଶ୍ୱକପ୍ ଅନ୍ତର୍ଗତ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା ପରସ୍ପରକୁ ଭେଟିବେ। ଏହାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:30 ଖେଳ ଶେଷ ହେବା ଯାଏଁ। ଏହି ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:03 ହେବାକୁ ଯାଉଛି। ସମୟ ଗୀତାଞ୍ଜଳିର ପ୍ରଯୋଜନା ଅନିତା ତିର୍କିଏ। ଏହା ପୂର୍ବରୁ ରହିଛି ବିଜ୍ଞାପନ ବିରତି।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ବନ୍ଧୁ, ସମୟର ଗତିଶୀଳତା ସହ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଆଉ ଆମ ମଣିଷମାନଙ୍କ ଜୀବନରେ ପିଢ଼ିମାନଙ୍କ ମଧ୍ୟରେ ଦେଖାଯାଉଛି ଅନେକ ପରିବର୍ତ୍ତନ। ପୂର୍ବ ପିଢ଼ି ତୁଳନାରେ ଆଜିର ପିଢ଼ି ଅତି ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି, କାହିଁକିନା ସବୁ କ୍ଷେତ୍ରରେ ସେମାନେ ଦ୍ରୁତ ଗତିକୁ ସଫଳତା ସହ ଯୋଡ଼ି ଦେଉଛନ୍ତି। ଏଥିପାଇଁ ଆଜିର ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ସବୁକିଛି ଶୀଘ୍ର କରିବାକୁ ପରାମର୍ଶ ଦେଉଛନ୍ତି। ସ୍ଥିରତା ବଦଳରେ ତାଙ୍କ ଭିତରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିଦେଉଛନ୍ତି। ପିଲାମାନେ ମଧ୍ୟ ସେହି ପ୍ରଚେଷ୍ଟାରେ ଲାଗି ରହନ୍ତି କେମିତି ସେମାନେ ସବୁ କ୍ଷେତ୍ରରେ ଆଗୁଆ ରହିବେ, ଆଉ ଏହି ଅଭ୍ୟାସ ସେମାନଙ୍କ ଜୀବନରେ ଗୋଟିଏ ସ୍ୱଭାବରେ ପରିଣତ ହୋଇଯାଏ, ଯାହାର ପରିଣତି ଏଇଆ ହୁଏ, ଯେଉଁ କାମକୁ ସମୟ ଦେଇ ଆରାମରେ କରିବା କଥା, ବୁଝି ବିଚାରି କରିବା କଥା, ଠିକ୍ ଭୁଲ ସମ୍ପର୍କରେ ଚିନ୍ତା କରିବା କଥା, ସେ ଦିଗରେ ସେମାନେ ଧୈର୍ଯ୍ୟହରା ହୁଅନ୍ତି। ତାଙ୍କୁ ଅସ୍ଥିର ଲାଗେ, ନିଜ ଭିତରେ ହିଁ ସେହି ସନ୍ତୁଳନ ଟିକକ ହରାଇ ବସନ୍ତି, ଯାହା ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବହୁତ ଜରୁରୀ ହୋଇଥାଏ। ଶୀଘ୍ରତା ଅପେକ୍ଷା ସନ୍ତୁଳନ ଜରୁରୀ ବୋଲି ସେମାନେ ସେତେବେଳେ ବୁଝିବାକୁ ଅସମର୍ଥ ରହନ୍ତି।

ନେତୃତ୍ୱ ଦିଆଯାଉଥିଲା। ସୂର୍ଯ୍ୟ ଉଇଁବା ସମୟରୁ ଲୋକେ ଉଠିଯାଉଥିଲେ ଆଉ ସୂର୍ଯ୍ୟାସ୍ତ ଭିତରେ ହିଁ ନିଜର ପ୍ରତ୍ୟେକଟି କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରୁଥିଲେ। ଆଜି କିନ୍ତୁ ଏହାର ବିପରୀତ ଜୀବନ ଚାଲିଛି। ସେଥିପାଇଁ ତ ଯୋଗ ପ୍ରାଣାୟାମ ଅଭ୍ୟାସ କରିବାକୁ କୁହାଯାଉଛି, କାହିଁକିନା ଯୋଗ ଅନୁସାରେ ମଧ୍ୟ ଜୀବନର ତାଳ ଲୟ ସନ୍ତୁଳିତ ରହିବା ଜରୁରୀ। ଅଧିକ କି କମ୍ ରହିବା ଠିକ୍ ନୁହେଁ। ଯେମିତି ଆମ ଶ୍ୱାସକ୍ରିୟାର ଲୟ ଦ୍ରୁତ ହେଲେ ସମସ୍ୟା, ବହୁତ ଧୀମା ହେଲେ ମଧ୍ୟ ଶରୀର ପକ୍ଷେ କ୍ଷତିକାରକ। ସେଥିପାଇଁ ଏଥିରେ ସନ୍ତୁଳନ ଆଣିବାକୁ ପଡ଼ିଥାଏ। ଆଉ ଧ୍ୟାନ, ଜପ, ପ୍ରାଣାୟାମ ଇତ୍ୟାଦି ଅଭ୍ୟାସ ଦ୍ୱାରା ଶ୍ୱାସର ଲୟ ସନ୍ତୁଳିତ ହୋଇଯାଏ ଏବଂ ମନ ଉପରେ ମଧ୍ୟ ନିୟନ୍ତ୍ରଣ ଅଣାଯାଇପାରେ। ସେହିଭଳି ଆସନ, ଏଥିରେ ମଧ୍ୟ ଶୀଘ୍ରତା ଅନାବଶ୍ୟକ। ଶୀଘ୍ର ଶୀଘ୍ର ଆସନ କରିବା ଦ୍ୱାରା ଶରୀରର କ୍ଷତି ହୋଇପାରେ, ତେଣୁ ଧୀରେ ଧୀରେ ଆରାମରେ ଆସନ କରାଯାଏ। ବନ୍ଧୁ, ଅନେକ କିଛି ଏମିତି କାର୍ଯ୍ୟ ରହିଛି ଯେଉଁଥିରେ ଦ୍ରୁତ ଗତି ଉଚିତ ଲାଗିଥାଏ, କାହିଁକିନା ଏଥିରେ ସମୟ, ସାଧନ ଏବଂ ଧନ ସଞ୍ଚୟ ହୋଇଥାଏ। ହେଲେ ସବୁ କ୍ଷେତ୍ରରେ ନୁହେଁ, ଅନେକ କାର୍ଯ୍ୟରେ ବିଚାରବୋଧ, କାର୍ଯ୍ୟକୁଶଳତା, ସ୍ଥିରତା ଏବଂ ସନ୍ତୁଳନ ମଧ୍ୟ ଜରୁରୀ, ଯାହା ଆମକୁ ଭବିଷ୍ୟତରେ ଶୁଭ ପରିଣାମ ଦେଇଥାଏ।

0: ପ୍ରକୃତରେ ବନ୍ଧୁ, ମନରେ ଯଦି ସ୍ଥିରତା ନ ରହେ, କାର୍ଯ୍ୟରେ ଯଦି ସନ୍ତୁଳନ ନ ରହେ, ତେବେ ବ୍ୟକ୍ତି ସିନା ତା କାମଟିକୁ ଶୀଘ୍ର ଶୀଘ୍ର ସାରିଦିଏ, ହେଲେ ତା ଭିତରେ କାର୍ଯ୍ୟକୁଶଳତାର ଘୋର ଅଭାବ ଦେଖାଦିଏ। ଯେମିତି ସେମିତି ହେଉ ପଛେ କାମଟିକୁ ସାରିଦେବା ହିଁ ତା'ର ଲକ୍ଷ୍ୟ ହୋଇଯାଏ। ଏହି ଖାମଖିଆଲ ମନୋଭାବ ତା'ର ସାମର୍ଥ୍ୟ ନୁହେଁ, ବରଂ ତା'ର ଅସାମର୍ଥ୍ୟକୁ ଦର୍ଶାଇଥାଏ। ଅକାରଣେ ଅନ୍ୟକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବିନିଏ, ତା'ଠାରୁ ଆଗକୁ ବଢ଼ିଯିବା ପାଇଁ ସୁଯୋଗ ଖୋଜିଥାଏ। ଏଥିପାଇଁ ମନରେ ଦ୍ୱେଷ ଭାବ ସୃଷ୍ଟି ହୋଇଯାଏ। ହେଲେ ସେହି ବ୍ୟକ୍ତି ମଧ୍ୟ ଜାଣେ, ଜୀବନ କୌଣସି ଦୌଡ଼ ନୁହେଁ କି କୌଣସି ପ୍ରତିଯୋଗିତା ମଧ୍ୟ ନୁହେଁ। ସେଥିପାଇଁ ଜୀବନରେ ଦ୍ରୁତ ଗତିର ଯେତେ ମହତ୍ତ୍ୱ ଅଛି, ତା ତୁଳନାରେ ଅଧିକ ମହତ୍ତ୍ୱ ଜୀବନକୁ ସନ୍ତୁଳନ ରଖିବାରେ ରହିଛି। ଅନିୟନ୍ତ୍ରିତ ମନ ଅକାରଣେ ଶୀଘ୍ରତାକୁ ପ୍ରୋତ୍ସାହିତ କରିଥାଏ, ଆଉ ଅକାରଣେ ଶୀଘ୍ରତା ଦୁର୍ଘଟଣାକୁ ବାଟ କଢ଼ାଏ। ସେ ସଡ଼କ ପଥରେ ହେଉ କି ଜୀବନ ପଥରେ, ମନର ଶୀଘ୍ରତା ମନର ସନ୍ତୁଳନକୁ ପ୍ରଥମେ ବିଗାଡ଼ି ଦିଏ। ଏଥିରେ ନିଜ ଜୀବନର ପରିଣତି ଅଶୁଭ ହୁଏ, ସେ କଥା ଅଲଗା, କିନ୍ତୁ ଏଥିରେ ଅନ୍ୟକୁ ମଧ୍ୟ କିଛି କମ୍ ଯନ୍ତ୍ରଣା ସହିବାକୁ ପଡ଼େନି। ମନର ସନ୍ତୁଳନ ବ୍ୟକ୍ତିକୁ ସନ୍ତୁଳିତ ରଖେ, ସ୍ଥିର ବୁଦ୍ଧି ପ୍ରଦାନ କରେ, କାର୍ଯ୍ୟର ପରିଣାମ ଉପରେ ବିଚାର କରିବାକୁ ସତର୍କ କରିଥାଏ। କେତେବେଳେ ଜୀବନରେ ଶୀଘ୍ରତା ଜରୁରୀ, ଆଉ କେତେବେଳେ ଧୀମା ହେବା ଉଚିତ, ସେ ନିଷ୍ପତ୍ତି ସେ ନେଇପାରେ। ମାନେ ଜୀବନର ଗତିକୁ ବଢ଼ାଇପାରେ, କମ୍ ମଧ୍ୟ କରିପାରେ, ଭୁଲ ଭଟକା ହେବାର ସମ୍ଭାବନା କମିଯାଏ। ତେଣୁ ସେ ମଧୁମୟ ଜୀବନର ଆନନ୍ଦ ନେଇପାରେ, କାହିଁକିନା ସେ ବୁଝିପାରେ ଜୀବନର ସବୁ କ୍ଷେତ୍ରରେ ସବୁ ପରିସ୍ଥିତିରେ ସନ୍ତୁଳନ ଜରୁରୀ, ଶୀଘ୍ରତା ନୁହେଁ। ବନ୍ଧୁ, କଥା ଏଇଠି ରହିଲା। ଆଜି ପାଇଁ ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀର ନମସ୍କାର।
1: इतना अच्छा मौसम है और तुम इन बीमारियों के अलावा और कुछ नहीं सोचता। गुलफाम साहब के फैन हो, कोई शायरी वायरी नहीं आती क्या?
2: बिल्कुल आती है, सुनाओ।
1: सुना।
2: अर्ज है, दवा भी काम ना आए कोई दुआ ना लगे, दवा भी काम ना आए कोई दुआ ना लगे, मेरे खुदा किसी को प्यार की हवा ना लगे। आदाब।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:31 ହେବାକୁ ଯାଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1319 ଅଧ୍ୟାୟ।

0: ଶୁଣୁଥିଲେ ସାନ୍ତାଳୀ ଗୀତ, ପରିବେଷଣ କରୁଥିଲେ ଶେଖର ସୋରେନ ଏବଂ ସାଥୀ।
1: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗା ହର୍ ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଏକସଙ୍ଗରେ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟ।
1: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ବସୁନ୍ଧରା, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା କଳ୍ପନାରାଣୀ ସାହୁ।

0: କଥାଟିଏ ଅଛି, ବିଦ୍ୟା ଅର୍ଜନେ କର୍ମ କରି କର୍ମେ ପ୍ରାପ୍ତ ନରହରି। ଆମେ ଭଲରେ ବଞ୍ଚିବାକୁ ହେଲେ, ସୁରୁଖୁରୁରେ ଜୀବନ ଧାରଣ କରିବାକୁ ହେଲେ ବିଦ୍ୟା, ବୁଦ୍ଧି ଆଉ ଜ୍ଞାନର ଆବଶ୍ୟକତା ରହିଛି। ଏହି ବିଦ୍ୟା ବା ଜ୍ଞାନ ମିଳିବାର ଆଗରୁ ଏକମାତ୍ର ମାଧ୍ୟମ ଥିଲା ବହି ବା ପୁସ୍ତକ। ଏବେ କିନ୍ତୁ ଅନେକ କିଛି ମାଧ୍ୟମ ଆମ ହାତ ପାହାନ୍ତାରେ। ତେବେ ଏସବୁ ମାଧ୍ୟମ ଆଉ ବହି ପଢ଼ିବା ଭିତରେ କ'ଣ ରହିଛି ଫରକ, ଆଉ ବହି ପଢ଼ିବା ଦ୍ୱାରା ଆମର କ'ଣ ଲାଭ ହୋଇଥାଏ, ଏ ଉପରେ ଆସନ୍ତୁ ଶୁଣିବା ଆଜିର ଆଲୋଚନା ବହି ପଢ଼ିଲେ ବଢ଼େଇ ଆୟୁ। ଆଲୋଚନାରେ ଥିବା ଅତିଥି ହେଉଛନ୍ତି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଶୁଭସ୍ମିତା ଦାସ।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର,
1: ସ୍ୱାଗତ କରୁଛୁ ଆମର ବସୁନ୍ଧରା କାର୍ଯ୍ୟକ୍ରମକୁ। ଆଜି ଆମର ଆଲୋଚନାର ବିଷୟ ରହିଛି ବହି ପଢ଼ିଲେ ବଢ଼େଇ ଆୟୁ। ଏଇ ଯୋଉ ଉକ୍ତିଟିକୁ ଆପଣ କୋଉଭଳି ଦୃଷ୍ଟିରେ ଦେଖୁଛନ୍ତି?
2: ବିଷୟଟି ଖୁବ ଭଲ ବିଷୟଟି ଅଛି, ଯଦିଓ ଆମେ ଏ ବିଷୟକୁ ପୁରା ସିଧାସଳଖ ଯୋଡି ପାରିବାନି ଯେ ବହି ପଢ଼ିଲେ ଆୟୁ ବଢେ, କିନ୍ତୁ ତାର ଅନ୍ୟାନ୍ୟ ଦିଗକୁ ଯଦି ଆମେ ବିଧିବଦ୍ଧ ଭାବରେ ଆଲୋଚନା କରିବସିବା ତାହେଲେ ନିଶ୍ଚିନ୍ତ ଭାବରେ ବହି ପଢ଼ିଲେ ଆୟୁ ବଢେ ଆମେ ପ୍ରମାଣ ମଧ୍ୟ କରିପାରିବା। ଆକ୍ଚୁଆଲି ଯୋଉ ସମୟ କାଳରେ ଆମେ ବର୍ତ୍ତମାନ ବଞ୍ଚୁଛେ ସେ ସମୟ ଖଣ୍ଡରେ ଯୁବପିଢି ଏମିତିକି ବହୁତ ପରିମାଣରେ ବି ଯୋଉମାନେ ପ୍ରୌଢ ଅବସ୍ଥାରେ ପହଞ୍ଚିଛନ୍ତି ସେମାନେ ଇଣ୍ଟରନେଟ୍ ଆଉ ମୋବାଇଲ ସହିତ ଏତେ ମାତ୍ରାରେ ଅଭ୍ୟସ୍ତ ହେଇସାରିଲେଣି, ସେମାନେ ପୁସ୍ତକ ପଠନ ଠାରୁ ବହୁତ ଦୂରକୁ ପଳେଇଲେଣି। ଏବେ ପୁସ୍ତକ ପଠନ ଗୋଟେ ପୁରୁଣା ଧାରାରେ ଯାଉଛି, ମୋବାଇଲକୁ ବେଶୀ ବ୍ୟବହାର କରାହଉଛି। ଏ ଭିତରେ ଏଇ ଧରଣର ଗୋଟେ ଆଲୋଚନା ଯେ ବହି ପଢ଼ିଲେ ବଢ଼େଇ ଆୟୁ, ଏଇଟା ନିଶ୍ଚିନ୍ତ ଭାବରେ ଗୋଟେ ସାମାଜିକ ମୂଲ୍ୟବୋଧ ରଖେ ଏବଂ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବିଷୟ।
1: ପୂର୍ବେ ଯେମିତି ବହି ପଢା ପ୍ରତି ଆଗ୍ରହ ଥିଲା ସମସ୍ତଙ୍କର, ଅବସର ସମୟ ଟିକେ ପାଇଲେ ବହି ଟିକେ ପଢୁଥିଲେ, ସେ ପୁରାଣ ଠୁ ଆରମ୍ଭ କରି ବିଭିନ୍ନ ଗଳ୍ପ ଉପନ୍ୟାସ ଖବରକାଗଜ ପର୍ଯ୍ୟନ୍ତ, ବର୍ତ୍ତମାନ ଆମେ ପ୍ରାୟ ଦେଖିବାକୁ ପାଉଛନ୍ତି ଛୋଟଠୁ ବୟସ୍କ ସମସ୍ତଙ୍କ ପାଖରେ ସେ ଆଗ୍ରହଟା ନାହିଁ। ତେଣୁ ଏ ପ୍ରକାର ଯୋଉ ବହି ପଢା ପ୍ରତି ଆଗ୍ରହ କମିଯିବାର କାରଣ କ'ଣ?
2: ଦେଖନ୍ତୁ ଅତି ପ୍ରାଚୀନ କାଳକୁ ଯଦି ଆମେ ପଳେଇବା ସେତେବେଳେ ପୋଥି ଥିଲା ଲିଖନର ମାଧ୍ୟମ, ପୋଥି ପଢା ହଉଥିଲା ଏବଂ ସେଟା ଗୋଟେ ଗୋଷ୍ଠୀଗତ କାର୍ଯ୍ୟ ଥିଲା, ଜଣେ ପଢୁଥିଲେ, ଶ୍ରୋତା ଅନେକ ଥିଲେ। ଇଂରେଜମାନଙ୍କର ଆଗମନ ପରେ ପରେ ଛାପାକଳ ଭେଟିଲେ ଏବଂ ଛାପାକଳ ପରେ ଆମେ ଛପା ବହି ପାଇଲେ, ତେଣୁକରି ବହି ପଢ଼ିଲେ। ଲକ୍ଷ୍ୟ କଲେ ଜାଣିବେ ସେ ସମୟରେ ମନୋରଞ୍ଜନର ଅନ୍ୟ କ'ଣ ସବୁ ଦିଗ ଥିଲା, ଅତି ବେଶୀରେ ଲୋକନାଟକ, କ୍ରମେ ଆମେ ମଞ୍ଚ ଭିତ୍ତିକ ନାଟକ ବି ପାଇଲେ ଏବଂ ବ୍ୟବସାୟିକ ନାଟକ ବି ଭେଟିଲେ। ତାପରେ ପରେ ଯେତେବେଳେ ଲୋକମାନେ ବେତାର ଶୁଣିଲେ, ଦୂରଦର୍ଶନକୁ ଦେଖିଲେ, କିନ୍ତୁ ଯେତେବେଳେ ଆମେ ଏଇ ଯୋଉ ସମୟର କଥା ହଉଛେ ବର୍ତ୍ତମାନ ସମୟରେ ମୋବାଇଲ ଆଉ ଇଣ୍ଟରନେଟ୍ ଆଉ ସୋସିଆଲ ମିଡିଆ ତିନିଟା ବିଷୟ ରହୁଛି। ମୋବାଇଲରେ ପିଲାମାନେ ଗେମ୍ ଖେଳି ପାରୁଛନ୍ତି, ସେଥିରେ ସମୟ ଅତିବାହିତ ହେଇଗଲା, ମନୋରଞ୍ଜନ ହେଇଗଲା। ସୋସିଆଲ ମିଡିଆରେ ବି ଲୋକ ଫେସବୁକ୍, ହ୍ୱାଟ୍ସଅପ୍, ଇନଷ୍ଟାଗ୍ରାମ ଦେଖିଲେ। ତାପରେ ଆଉ ଗୋଟେ ଆସିଲା ଇଣ୍ଟରନେଟ୍। ଇଣ୍ଟରନେଟ୍ରେ ଯେତେବେଳେ ପର୍ଯ୍ୟନ୍ତ ଆମେ କୋଭିଡ୍ ଭେଟି ନଥିଲେ ସେତେବେଳେ ପର୍ଯ୍ୟନ୍ତ ଇଣ୍ଟରନେଟ୍ର ସୀମିତତା ବହୁ ମାତ୍ରାରେ ଥିଲା। ଇଣ୍ଟରନେଟ୍ର ବ୍ୟବହାର ମୋ ହିସାବରେ ଦୁଇଟା ପର୍ଯ୍ୟାୟରେ ବଢିଛି। ପ୍ରଥମ ପର୍ଯ୍ୟାୟ ଭାରତରେ ଯେତେବେଳେ ଜିଓ ଆସିଲା, ଇଣ୍ଟରନେଟ୍ ଫ୍ରି ହେଇଗଲା, ସେତେବେଳେ ଇଣ୍ଟରନେଟ୍ ଆଉ କେବଳ ଜ୍ଞାନ ଆଲୋଚନା ଗବେଷଣା ପାଇଁ କେନ୍ଦ୍ରୀକୃତ ହେଇ ରହିଲା ନାହିଁ, ସେ ମନୋରଞ୍ଜନର ମାଧ୍ୟମ ଆଡକୁ ଆଗେଇଲା। ଆଗରୁ ଇଣ୍ଟରନେଟ୍ରେ କ'ଣ ବା ଲୋକ ସର୍ଚ୍ଚରେ କରିବେ, ଯେକୌଣସି ବିଷୟ ଜାଣିବାର ଅଛି ତାକୁ ଦେଖୁଥିଲେ। ୟୁଟ୍ୟୁବ ବେଶୀ ମାତ୍ରାରେ ବ୍ୟବହାର ହଉନଥିଲା, କିନ୍ତୁ ଯେତେବେଳେ ଜିଓ ଫ୍ରି ହେଇଯାଉଛି ଲୋକମାନେ ୟୁଟ୍ୟୁବରେ ଭିଡିଓ କରିବା ଆରମ୍ଭ କଲେ, ଲୋକ ତାକୁ ଦେଖିବା ଆରମ୍ଭ କଲେ। ବର୍ତ୍ତମାନ ଯେତିକି ପରିମାଣରେ ଲୋକ କରୁଛନ୍ତି ସେତିକି ପରିମାଣରେ ଲୋକ ଦେଖୁନାହାନ୍ତି। ବର୍ତ୍ତମାନ ପିଢିରେ ତ ଆମେ ଏଇଟା ଆଲୋଚନା କରିବା କଥା ଯେ ଲୋକମାନେ ଇଣ୍ଟରନେଟ୍ରେ କଣ୍ଟେଣ୍ଟ ତିଆରି କରିବା ଦ୍ୱାରା ପୁସ୍ତକ ପଠନରୁ ଦୂରେଇ ଯାଉଛନ୍ତି। ତାପରେ ଯେତେବେଳେ କୋଭିଡ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସମୟରେ ଆମେ ଟିକଟକ୍ ବୋଲି ଗୋଟେ ଆପ୍କୁ ଭେଟିଲେ, 15 ସେକେଣ୍ଡରେ ଗୋଟେ ଗୋଟେ ଛୋଟ ଛୋଟ ରିଲ୍ସ ଆସିଲା, ଆଉ 15 ସେକେଣ୍ଡ ଭିତରେ ଆପଣଙ୍କର ପୁରା ପିକ୍ ପଏଣ୍ଟରେ ଡୋପାମିନ୍ କ୍ରିଏଟ୍ ହଉଛି, ଆପଣ ମନୋରଞ୍ଜନ ହଉଛି, ତାପରେ ଆଉ ଗୋଟେ ପୁଣି କଣ୍ଟେଣ୍ଟ ଚେଞ୍ଜ। ଟିକଟକ୍ ଯେତେବେଳେ ବ୍ୟାନ୍ ହେଇଯାଉଛି ଭାରତରେ ବି, ତାପରେ ପରେ ଟିକଟକ୍ର ମୂଳ ଭିତ୍ତିକୁ ଆଧାର କରି ବର୍ତ୍ତମାନ ୟୁଟ୍ୟୁବ ସର୍ଟ ବାହାର କଲାଣି, ଫେସବୁକ୍ରେ ବି ସର୍ଟ ଭିଡିଓ ଆସୁଛି, ଇନଷ୍ଟାରେ ବି ରିଲ୍ସ ଆସୁଛି, ଏବଂ ତା ସହିତ ବିଭିନ୍ନ ଟିଭି ଚ୍ୟାନେଲ ମାନେ ଅଛନ୍ତି ସେମାନଙ୍କର ବି ଗୋଟେ ଗୋଟେ ୱେବସାଇଟ୍ ହେଇଗଲା। ଏ ସବୁଥିରେ ବର୍ତ୍ତମାନ ସର୍ଟ ମୁଭି ଠୁ ନେଇକି ସିରିଏଲ ଠୁ ନେଇକିରି ଆପଣଙ୍କର ବହୁତ ୱେବ ସିରିଜ ଏବଂ ବହୁତ ଫିଲ୍ମ ରିଲିଜ ହେଉଛି, ଆଉ ଏଗୁଡ଼ା ସବୁ ଇଜିଲି ଆଭେଲେବୁଲ, ଯୋଉଠି ବସିଲେ ସେଇଠି ଆଡ଼େଇଲେ ସେଇଠି ଚାଲିଲା, ଖରା ବର୍ଷା ଶୀତ କାକର ଶୋଇକି ପେଟେଇକି ଲେପଟେଇକି ଚାଲିଲା। ଏତେ ମନୋରଞ୍ଜନ ମାଧ୍ୟମ ଖୋଲିଗଲା ପରେ ପୁସ୍ତକ ପଠନ ଗୋଟେ ଗୌଣ ବିଷୟ ହେଇଗଲା। ମଣିଷ ପୁସ୍ତକ ପାଖକୁ ସେତିକି ବେଳେ ଆସିବ ଯୋଉଠି ତାର ଏ କୌଣସି ଦିଗରୁ ମଧ୍ୟ ସେ ଜ୍ଞାନ ପାଇପାରିବ ନାହିଁ। ତା ସହିତ ଆହୁରି ବି ଗୋଟେ ଜିନିଷ ମୁଁ ଯୋଡ଼ିବି, ଯେତେବେଳେ ଆଗରୁ ଆମେ କିଛି ଗୋଟେ ଜିନିଷ ଜାଣିବାକୁ ଚାହୁଁଥିଲୁ, ମନେ କରନ୍ତୁ 22 ପାହାଚ ଯୋଉ ଶ୍ରୀମନ୍ଦିରରେ ଅଛି, 22 ପାହାଚର ନାଁ କଣ, ଏତିକି ଯଦି ଆପଣ ଜାଣିବା ପାଇଁ ଚାହିଁବେ ଆପଣଙ୍କୁ ଗୋଟେ ଲାଇବ୍ରେରୀ ଦରକାର। ତା ଦୂର ଆପଣ ଯାଇକି ଚିଟ୍ରୁ ବହି ଖୋଜିକି ସେ ବହିଟାକୁ ଉଠେଇକି ଆଣିଲେ 8-10 ପେଜ୍ ପଢିଲା ପରେ ଆପଣ ସେଟା ପାଉଥିବେ। ଏବେ ଆପଣଙ୍କର ଏଆଇ ଯୁଗ, ଗୁଗୁଲରେ ସର୍ଚ୍ଚ କରନ୍ତୁ, ଏଆଇ ତାର ବିଭିନ୍ନ ସୋର୍ସରୁ ଡାଟା କଲେକ୍ଟ କରିକି ଆଣି ତାକୁ ଆପଣଙ୍କ ପାଖରେ ଥୋଇଦେବ, ଆପଣ କାହିଁକି ଅଧଘଣ୍ଟା ବହି ଘାଣ୍ଟିବେ। ଆମେ ଏତେ ଅଲଟ୍ରା ମଡର୍ନ ଏଜ୍ କୁ ପଳେଇ ଗଲେଣି, ଏଠି ବହି ପଢିବାଟା ଗୋଟେ ବହୁତ ଗୌଣ ବିଷୟ ହେଇଗଲାଣି।
1: ତ ମ୍ୟାଡାମ ଏଇଠି ଗୋଟେ ଭଲ କଥା ଆପଣ କହିଲେ, ଆମୋଦ ପ୍ରମୋଦ କଥା ହେଉ ବା ଜ୍ଞାନର କଥା ହେଉ, ପୌରାଣିକ ତଥ୍ୟ ହଉ ବା ବିଜ୍ଞାନ ଭିତ୍ତିକ ତଥ୍ୟ ଆମେ ଜାଣିବାକୁ ଚାହୁଁଛନ୍ତି, କିଛି ମୁହୂର୍ତ୍ତ ଭିତରେ ଆମେ ଗୁଗୁଲର ମାରିକି ସେସବୁ ପାଇଯାଉଛନ୍ତି। ଯେ ଏଇ ଗୁଗୁଲରେ ଗୋଟେ ସେକେଣ୍ଡରେ ଆମେ ଯୋଉ ପିନ୍ ପଏଣ୍ଟ ଜିନିଷଟି ପାଉଛନ୍ତି, ତେଣୁ ପ୍ରକୃତ ଜ୍ଞାନ ଆମେ କୋଉଠୁ ପାଉଥିଲେ, ବହିରୁ ମିଳୁଥିଲା ନା ଏବେ ଇଣ୍ଟରନେଟ୍ରୁ ପ୍ରକୃତ ଜ୍ଞାନ ଆମେ ପାଇପାରୁଛନ୍ତି?
2: ସେଇଟା ତ ନିଶ୍ଚିନ୍ତ ଭାବରେ ଆମେ ବହିରୁ ହିଁ ପାଇପାରିବା, କାରଣ ଇଣ୍ଟରନେଟ୍ରୁ କୌଣସି ଡାଟା କଲେକ୍ଟ କଲାବେଳେ ତାର ଗୋଟେ ନିର୍ଦ୍ଦିଷ୍ଟ ବିଧି ଅଛି, ସେଟା କୋଉ ୱେବସାଇଟ୍ରୁ ଆପଣ ଡାଉନଲୋଡ୍ କଲେ ବା ତାକୁ ପଢିଲେ, ଆଉ ଯୁଆଡେ ବି ଆପଣ

0: ପିଲାଟା ଯେତେବେଳେ ବହିଟେ ଖୋଜିବ ତା ଆଖିରେ ଆଉ 10ଟା ବହି ପଡିବ, ସେ ବିଭିନ୍ନ ବହିକୁ ଦେଖି ଦେଖି ଗଲା ପରେ ସେ ଖୋଜୁଥିବା ବହିକୁ ପାଇବ, ତେଣୁ କରି ସେ କିଛି ଜାଣୁ ନ ଜାଣୁ ସେ 10ଟା ବହି ନା ଅନ୍ତତଃ ଜାଣିବ। କିନ୍ତୁ ଯେତେବେଳେ ଇଣ୍ଟରନେଟରେ କୌଣସି ଜିନିଷ ସର୍ଚ୍ଚ କରିବେ ଆପଣ ସୀମିତ ହେଇଯିବେ, ଆପଣଙ୍କର ଯୋଉ ବିସ୍ତୃତ ସୀମାର ଗୋଟେ ଅନ୍ତତ ସମ୍ଭାବନା ଥିଲା ସେ ସମ୍ଭାବନାଟେ ମରିଗଲା। ଇଏ 5ଟା ବହି ଦେଖି ଦେଖି ଯାଉଥିଲା, ସେ ହୁଏତ ସେ ବହିଟାକୁ ସେଦିନ ପଢିବ, କିନ୍ତୁ ଯୋଉ ବହିଟାକୁ ତା ଭିତରକୁ ଆକର୍ଷିତ କରିଥିବ ଏଇ ବହିଟା ତ ଗୋଟେ ଭଲ ବହିଟି ଏମିତି ଦେଖାହଉଛି, ସେଟା ହୁଏତ ତା ପରଦିନ ଯାଇ ପଢିଥାନ୍ତା ଲାଇବ୍ରେରୀରେ। କିନ୍ତୁ ଇଣ୍ଟରନେଟରେ ତାର ଡାଟା କଲେକ୍ସନ ସରିଗଲା, ଯେତିକି ସେ ଖୋଜିଦେଲା ପାଇଗଲା। ବହିର ଭୂମିକା ଇଣ୍ଟରନେଟର ଭୂମିକା ଏ ଦୁଇଟା ଭିତରେ ଆକାଶ ପାତାଳ ପାର୍ଥକ୍ୟ ଅଛି।
1: ଆପଣ ତ ଅନେକ ଛାତ୍ରଛାତ୍ରୀ ତିଆରି କରିଛନ୍ତି, ଏବେ ପିଲାମାନଙ୍କର ବୁକ୍ ଯୋଉ ସବୁ ଆସୁଛି ସେ ବି ଇଣ୍ଟରନେଟରେ ଆଭେଲେବୁଲ ହେଇଯାଉଛି। ଆମେ ଦେଖୁଛନ୍ତି କିଛି କିଛି ପିଲା କୋର୍ସ ଅଫ୍ ଷ୍ଟଡିରେ ଯାହା ଯାହା ସବୁ ଆସୁଛି ସେମାନେ ସେ ବୁକ୍ ଯେତିକି ପଢୁନାହାନ୍ତି, ଯଦି ଆଭେଲେବୁଲ ହେଇଯାଉଛି ଫୋନରେ ତେବେ ଫୋନରେ ପଢୁଛନ୍ତି। ଜଣେ ବୁକ୍ ଷ୍ଟଡି କରିକି ନିଜକୁ ପ୍ରିପେୟାର କରିବ, ଆଉ ଜଣେ ମୋବାଇଲରୁ ନେଟ୍ରୁ ବୁକ୍ ଟିକେ ବାହାର କରିକି ଇ ବୁକ୍ ମାଧ୍ୟମରେ ତାକୁ ପଢିକିରି ନିଜକୁ ପ୍ରିପେୟାର କରିବ, ବାସ୍ତବିକ ବେଶୀ ପ୍ରଭାବ କୋଉଟା ପକେଇଥାଏ ପିଲାମାନଙ୍କ ମସ୍ତିଷ୍କରେ ମାନସିକତା ଉପରେ?
0: ଭଲ କଥାଟେ ପଚାରିଲେ, ଏଇ ପ୍ରଶ୍ନଟା ପାଇଁ ମୁଁ ଅପେକ୍ଷା କରୁଥିଲି। ଦେଖନ୍ତୁ ଏବେ ତ ସ୍କୁଲର ପାଠ ଗୁଡାକ ବି ମୋବାଇଲରେ ଦେଇ ଦିଆ ହଉଛି। ପ୍ରଥମ କଥା ହେଲା ମୋବାଇଲର ଗୋଟେ ରେଡିଏସନ ରହୁଛି, ଆମେ ଯେତେ ଅଧିକ ପରିମାଣରେ ମୋବାଇଲ ସହିତ ସମୟ ପାଖରେ ବିତେଇବା ଆମେ ସେଠି ସେ ରେଡିଏସନର ପ୍ରଭାବକୁ ଆସିବା, ଯାହାକି ଆମ ମସ୍ତିଷ୍କର ଚୁମ୍ବକୀୟ କ୍ଷେତ୍ର ଉପରେ ବି ପ୍ରଭାବ ପକେଇବ, ଆମ ସ୍ନାୟୁ ଉପରେ ପ୍ରଭାବ ପଡିବ, ଆମର ନିଦ୍ରା ଆଉ ହରମୋନ ଏସବୁ ଅସନ୍ତୁଳିତ ହେଇଯିବ। କିନ୍ତୁ ବହିର ସେଭଳି କୌଣସି ନକାରାତ୍ମକ ଦିଗ ନାହିଁ, ଆପଣ 10 ଘଣ୍ଟା ବହି ପାଖରେ ବସନ୍ତୁ, ଗୋଟେ ଲାଇବ୍ରେରୀ ଭିତରେ ଦିନ ଦିନ କାଟି ଦିଅନ୍ତୁ। ଆଜି ପର୍ଯ୍ୟନ୍ତ ଏମିତି କୌଣସି ଖବର ଆମେ ବି ପାଇନେ ଯେ ବହୁତ ସମୟ ଲାଇବ୍ରେରୀ ଦ୍ୱିତୀୟ ଦ୍ୱାରା ଏଭଳିଆ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଦ୍ୱିତୀୟ କଥା ହେଲା ମୋବାଇଲରେ ଯେତେବେଳେ ଆମେ ପଢନ୍ତି ବହୁତ ଦୂରରେ ଥାନ୍ତି ଆମେ ବହିଠାରୁ, ବହିର ପୃଷ୍ଠା ଗୋଟି ଗୋଟି କରି ପୃଷ୍ଠା ଓଲଟେଇବା ଏମିତିକି ବହିର କଭର ପେଜ୍ ତାକୁ ବି ଆମେ ବିଧିବଦ୍ଧ ଭାବେ ଦେଖନ୍ତି। ଆମେ ଗ୍ରାଜୁଏସନ ପିଜି କଲାବେଳେ ସାର୍ ମାନେ ଆମକୁ ପଚାରନ୍ତି ଏ ବହିଟା ପଢିଛୁ ନା, ହଁ, କଭର ପେଜ୍ଟା କହିଲୁ କେମିତିକା, କାଳେ ଆମେ ମିଛରେ ହଁ ମାରିଦଉଥିବୁ ବୋଲି। ତେଣୁ କରି ଏମାନେ ଯେତେବେଳେ କଭର ପେଜ୍କୁ ଦେଖୁନାହାନ୍ତି ଲେଖକକୁ ବି ଚିହ୍ନୁନାହାନ୍ତି। ଆମେ ଯେତେବେଳେ ବହିଟାକୁ ପଢନ୍ତି କୌଣସି କ୍ଷେତ୍ରରେ, ବହିରେ ଆମେ ଅଣ୍ଡରଲାଇନ୍ କରନ୍ତି ପେନସିଲ୍ରେ ବା ତାର ଗୋଟେ ସାଇଡ୍ରେ ଖାତା ରଖନ୍ତି, ଆମେ ତାକୁ ଲେଖନ୍ତି ବାରମ୍ବାର, ବହୁତ ପିଲାଙ୍କୁ ବି ମୁଁ ଦେଖିଛି ପଢିଲା ବେଳେ ସେମାନେ ସେ ବହିଟାକୁ ବହୁତ ମାତ୍ରାରେ ଅଣ୍ଡରଲାଇନ୍ କରନ୍ତି ପେନସିଲ୍ରେ, ତା ସାଇଡ୍ରେ କିଛି କିଛି ଜିନିଷ ଲେଖି ରଖନ୍ତି ଏଇଟା ଇମ୍ପୋର୍ଟାଣ୍ଟ IMP। ମୋବାଇଲରେ ପଢିଲା ବେଳେ ଏଭଳିଆ କୌଣସି ସୁଯୋଗ ନାହିଁ, କିନ୍ତୁ ଆମର ଏବେ ବି ମନେ ଅଛି ଗଣିତ କଲାବେଳେ ବି ଆମେ ଗୋଟେ ଗୋଟେ କ୍ୱେଶ୍ଚିନ୍ ଉପରେ IMP ଲେଖିଥାଉ, କାହିଁକି ଆମେ ଜାଣୁ ଏଇ କ୍ୱେଶ୍ଚିନ୍ଟା ପଢିବାର ସମ୍ଭାବନା ଅଛି। ବହିରେ ପଢିଲେ ଆମେ ଯୋଉଠି ଅଟକିଛେ ସେଠି ଗୋଟେ ବୁକ୍ମାର୍କ ଦିଅନ୍ତି, ଆଉ ସେଠି ଗୋଟେ କଳାତ୍ମକତା ଥାଏ। ବୁକ୍ମାର୍କ ତିଆରି ହୁଏ ପଟ୍ଟଚିତ୍ରକୁ ଆଧାର କରି, ଯୋଉ ତାଳପତ୍ରକୁ କାଟିକି ସାଇଜ୍ କରି, ପେପରକୁ କାଟିକି, ବହୁତ ପିଲା ଅଛନ୍ତି ନିଜେ ତାକୁ ଡିଜାଇନ୍ କରନ୍ତି, ସେଠି ବି ଗୋଟେ କଳାତ୍ମକତା ରହିଛି, ଯୋଉଠି ସେ କଳାତ୍ମକ ଦିଗ ଉପରେ ହଜିଗଲା। କିନ୍ତୁ ମୋବାଇଲରେ ତ ସେ ସୁବିଧା ନାହିଁ, ଆପଣ କଣ ଭୁଲି ଯାଇଛୁ କୋଉଠି ପଢୁଛନ୍ତି, ଆଉ ମୋବାଇଲରେ କେବଳ ବହି ତ ପଢୁନାହାନ୍ତି, ମୋବାଇଲଟେ ଅଛି ମାନେ ସିନେମା ହଲ୍ ଭିତରେ ବସିକି ପାଠ ପଢିବା ଭଳିଆ ଲାଗେ, ଚାରିପଟରେ ବହୁତ ମନୋରଞ୍ଜନର ସୁବିଧା ମାନ ଖୋଲା ହେଇକି ଅଛି, ଖାଲି ସ୍ଲାଇଡ୍ କରିକି ଆଉ ଗୋଟେ ସେସନକୁ ପଳେଇଗଲେ ମିନିମାଇଜ୍ କରିକି ସେପଟରେ ଆପଣଙ୍କର ଇନଷ୍ଟାଗ୍ରାମ, ଏପଟକୁ ପଳେଇଲେ ଆପଣଙ୍କର ହଟ୍ଷ୍ଟାର୍, କ୍ରିକେଟ୍ ବି ଆସିଲା, ତା ମଝିରେ ବହି ଗୋଟେ ଖୋଲା ହେଇଛି। କେତେ ଧୈର୍ଯ୍ୟ ଆଉ କେତେ ନିଜର ନିୟନ୍ତ୍ରଣ ରଖିପାରିବ, କିନ୍ତୁ ଯେତେବେଳେ ବହିଟେ ଆପଣ ଧରିକି ବସିବେ, ସାଧାରଣ ଭାବରେ ଲୋକ କଣ କରନ୍ତି ଗୋଟେ ନିରୋଳା ସ୍ଥାନ କଣଟେ ବାଛି ନିଅନ୍ତି, ସେଟା ତାଙ୍କର ପଢା ଜାଗା, ସେଠି କେବଳ ବହି ମାନେ ଥାନ୍ତି, ଯେଉଁମାନେ ପଢିବା ପାଇଁ ଚାହାନ୍ତି ମୋବାଇଲଟାକୁ ଦୂରରେ ରଖିଲେ, ବହି ପାଖକୁ ଫେରିଲେ, ବହିଟାକୁ ପଢିଲେ, ସେଠି ନିୟନ୍ତ୍ରଣ ବାହାରକୁ ପଳେଇବା ବା ଡାଇଭର୍ଟ ହେଇଯିବା ବା ସେଠୁ ମନ ପରିବର୍ତ୍ତନ ହେବାର ସୁଯୋଗ ବହୁତ କମ୍, ବା ଏଟାକୁ ଆମେ କହିବା ଧ୍ୟାନସ୍ଥ ହେବାର ପରିମାଣଟା ବଢିବ। ବହି ଗୋଟେ ଅଲଗା ଆବେଗାତ୍ମକ ଦିଗ ବି ରଖେ, ଆଉ ମସ୍ତିଷ୍କ ବିକାଶରେ ତାର ଗୋଟେ ବହୁତ ବଡ ଭୂମିକା ଅଛି, କାହିଁକିନା ବହି ପଢିବା ଦ୍ୱାରା ସିଏ ଲେଖାଟାକୁ ପଢେ କିନ୍ତୁ ଘଟଣା ସ୍ଥିତି ଦୃଶ୍ୟ ସବୁ ତାକୁ କଳ୍ପନା କରିବାକୁ ପଡେ, ବୁଝିବାକୁ ପଡେ, ତ ତାର ମସ୍ତିଷ୍କର କ୍ରିୟାଶୀଳତା ବଢେ। କିନ୍ତୁ ମୋବାଇଲରେ ସେତିକି ପରିମାଣରେ କନସେନ୍ଟ୍ରେଟ କରିବା, ସେତିକି ପରିମାଣରେ ଧ୍ୟାନସ୍ଥ ହେବା ସମ୍ଭବପର ନୁହେଁ, ପ୍ରଥମ କଥା। ଦ୍ୱିତୀୟ କଥା ରେଡିଏସନ ଯୋଉଟା ଆମ ମସ୍ତିଷ୍କକୁ ସେତିକି ପରିମାଣରେ ସ୍ଥିର ରଖେଇ ଦବ ନାହିଁ।
1: ତେଣୁ ବହି ପଢିବା ଦ୍ୱାରା ତାର ପ୍ରଭାବ ଆମର ମାନସିକ ସ୍ଥିତି ଆଉ

0: ଆର୍ଥିକ ସ୍ଥିତି ଉପରେ କଣ ପଡୁଛି, ଆଉ ଅନ୍ୟ ମିଡିଆ ସବୁ ଆପଣେଇବା ଦ୍ୱାରା ସେସବୁର ପ୍ରଭାବ ତାର ମାନସିକ ସ୍ଥିତି ଆଉ ଶାରୀରିକ ସ୍ଥିତି ଉପରେ ପଡୁଛି।
1: ଆଗରୁ ବହି ପଢିବା ପାଇଁ ଗୋଟେ ବ୍ୟାସାସନ ମିଳେ, ଗୋଟେ ମଣିଷର କାନ୍ଧର ଚଉଡ଼ା ଯେତିକି ବ୍ୟାସାସନର ଚଉଡ଼ାଟା ପାଖାପାଖି ସେତିକି ଥାଏ। ଯଦି ଆପଣ ବସିବେ ବହି ପଢିବା ପାଇଁ, ଆପଣ ଚକାମାଲି ପକେଇ ବସନ୍ତୁ ବା ଚେୟାର ଟେବୁଲରେ ବସନ୍ତୁ, ବହିଟା ଆପଣଙ୍କର ଦୁଇ କାନ୍ଧ ସୀମା ଭିତରେ ତ ରହିବ, ତ ଆପଣ ହାତ ଖୋଲା ରହିଲା ଯେତେବେଳେ ବହିଟାକୁ ଧରିଲେ, ଆପଣ ତ କନସେନଟ୍ରେଟ କଲେ ଆପଣଙ୍କ ଆଖି ଆଗରେ କୌଣସି ଲାଇଟ ପଡୁନି, ଆପଣଙ୍କର ଲାଇଟଟା ପଡିବ ବହି ଉପରେ। ଆଜିକାଲି ଯୋଉ ମୋବାଇଲର ବ୍ଲୁ ରେ ଲାଇଟ ପାଇଁ କି ଚିନ୍ତାଗ୍ରସ୍ତ କରୁଛନ୍ତି ସବୁ ବୈଜ୍ଞାନିକ ମାନେ, ସେଟା ଆଖି ଖରାପ ପଡୁଛି, ସେଗୁଡା ଲାଇଟ କିଛି ପଡିଲାନି ଆପଣଙ୍କ ଆଖିରେ। ଆପଣ ବହିଟାକୁ ପଢିଲେ ଧ୍ୟାନସ୍ଥ ହେଇକି ଗୋଟେ ପରେ ଗୋଟେ ବହୁତ ସୁସ୍ଥ ପରିବେଶ ଗୋଟେ, ଆଉ ଆପଣଙ୍କର ପୋଶ୍ଚର ବି ସମାନ ରହିବ, କାରଣ ବହିଟାକୁ ଆପଣ ଟେକିକି ଦୁଇ ହାତରେ ଧରିବେ, ଆପଣ ବି ସିଧା ଅନେଇକି ପଢିଲେ। କିନ୍ତୁ ମୋବାଇଲଟା ଯେତେବେଳେ ଧରିବେ, ମୋବାଇଲଟା ତ ଗୋଟେ ହାତରେ ଧରିବେ, କାନ୍ଧ ସ୍କୁଇଜ ହେଲା, ଆପଣ ନଇକି ବସିଲେ ପୋଶ୍ଚର ଖରାପ ହଉଛି, ଆଖି ଖରାପ ହଉଛି, ରେଡିଏସନ ପାଇଁ ମସ୍ତିଷ୍କ ଶରୀର ସବୁ ଉପରେ ତାର ବ୍ୟାଡ ଇମ୍ପାକ୍ଟ ପଡୁଛି। ଆଉ ସବୁଠୁ ବଡ କଥା, ମଣିଷର କନସେନଟ୍ରେସନ ପାୱାର ବି କମି କମି କମି କମି ଯାଉଛି, ଧୈର୍ଯ୍ୟ କମି କମି ଯାଉଛି। ମୋବାଇଲରେ ପୁରା ବହିକୁ ପଢିବା କ୍ୱାଇଟ୍ ଇମ୍ପସିବଲ, ମାନେ ପ୍ରାୟ ସମ୍ଭବପର ନୁହେଁ। ଆପଣଙ୍କୁ ନ ଭେଟିକି ଆପଣଙ୍କ ଫଟୋଟା ମୋବାଇଲରେ ଦେଖିବା ଯାହା, ବହିଟାକୁ ନ ଭେଟିକି ମୋବାଇଲରେ ବହିଟାକୁ ପଢିବା ସେଇଭଳିଆ।
0: ଏକଦମ ଠିକ କଥା କହିଲେ।
1: ନୂଆ ପିଢୀର ଲୋକମାନେ ଯେମିତି ଯୋଉ ଦୂରେଇ ଯାଉଛନ୍ତି ଏଇ ବହି ପଢା ଠାରୁ, ସେମାନେ ଗୋଟେ ସ୍ୱାସ୍ଥ୍ୟକର ଏବଂ ଉନ୍ନତତର ବିଷୟ ଠାରୁ ହିଁ ଦୂରେଇ ଯାଉଛନ୍ତି। ବହିର ଜାଗା ସବୁବେଳେ ଉଚ୍ଚରେ, କାରଣ ବହିର ରେଡିଏସନ ନାହିଁ, ବ୍ଲୁରେ ଲାଇଟ ନାହିଁ, ସେ ଆଖି ଖରାପ କରିବନି, କିମ୍ବା ବହି ଆପଣଙ୍କୁ ଏତେ ସହଜରେ ଡିଷ୍ଟ୍ରାକ୍ଟ କରିବନି।
0: କେବଳ ଆମେ ପାଠ୍ୟ ପୁସ୍ତକ କହିବାନି, ଯୋଉଟା ଆମେ ଏବେ ଆଲୋଚନା କରୁଥିଲେ, ଆଗରୁ ପୁରାଣ ପୋଥି ଥିଲା, ଜଣେ ଥିଲେ ପାଠକ, ବହୁତ ଜଣ ଥିଲେ ଶ୍ରୋତା, ସିଏ ସାମାଜିକ ବନ୍ଧନକୁ କୋଉଭଳି ଭାବରେ ରଖୁଥିଲା, ଆଉ ଏଇ ଯୋଉ ବର୍ତ୍ତମାନ ଅନ୍ୟାନ୍ୟ ମାଧ୍ୟମ ବାହାରିଲା, ଏଥିରେ ସାମାଜିକ ବନ୍ଧନ ଆମର ଦୃଢ଼ୀଭୂତ ହଉଛି ନା ଆମକୁ ନିଃସଙ୍ଗ କରିଦଉଛି?
1: ମୋବାଇଲରେ ବି ବର୍ତ୍ତମାନ ଲୋକ ଗୋଟେ ଗୋଟେ ବହି ପୁରା ରେକର୍ଡିଂ କରିଦଉଛନ୍ତି, ତ ସିଏ ବି ଗୋଟେ ଗୋଟେ ଗ୍ରୁପ ବନେଇ ଦଉଛନ୍ତି, ସେ ଗ୍ରୁପରେ ବହୁତ ଶ୍ରୋତା ଅଛନ୍ତି ଯୋଉମାନେ ବସିକି ତାକୁ ଶୁଣୁଛନ୍ତି। କିନ୍ତୁ ୟାକୁ ଆମେ ଭାଗବତ ଟୁଙ୍ଗି ସାଙ୍ଗରେ ଯୋଡ଼ି ପାରିବାନି। ପାଠ ପଢି ଶିଖିନଥିବା ଲୋକଟେ ବି ସେଠି ବସିକି ଶୁଣି ଶୁଣିକି ପୁରାଣ ଜାଣୁଥିଲା, ତାର ମନରେ ଯୋଉଠି ସନ୍ଦେହ ହଉଥିଲା ସେ ସେଠି ପଚାରି ପାରୁଥିଲା। ଅଦେଖା ଦୃଶ୍ୟରେ ଖାଲି ଆପଣ ଆପଣଙ୍କ ଜାଗାରେ, ଆଉ କିଏ ଆଉ କାହା ଜାଗାରେ ଆପଣ ଅଛନ୍ତି, ସିଏ ବି ଅଛି, ସେମିତି ଆମେ ପୃଥିବୀ ଜାଗର ଲୋକ ଅଛେ, କିନ୍ତୁ ଆମେ ଯୋଉ ସୋସିଆଲାଇଜିଂ କାହାକୁ କହିବା? ପାଖରେ ବସିଲେ ସିନା, ଜଣଙ୍କ ମୁହଁକୁ ଦେଖିଲେ ସିନା, ପିଲାମାନେ ବାପା ମା ମାନେ ଯେତେ ମୋବାଇଲରେ ଭିଡିଓ କଲ୍ କରନ୍ତୁ, ଛୁଆଟା ଯେତେ ପାଖକୁ ପଳେଇ ଆସେ, ସେ ଖୁସି ସେ ଭିଡିଓ କଲ୍ର ଆନନ୍ଦ ତ ଦେଇପାରେନି ନା।
0: ତେବେ ପୁସ୍ତକ ପଢିବା ଦ୍ୱାରା ଯୋଉ ଆନନ୍ଦ ପାଉଥିଲେ ଏବଂ ସେସବୁ ଆମକୁ ଦୀର୍ଘାୟୁ କରିବାରେ ଯେତିକି ସହାୟକ ହଉଥିଲା, ଆଉ ବହିକୁ ବାଦ ଦେଇ ଆମେ ଅନ୍ୟ ଯେକୌଣସି ମାଧ୍ୟମକୁ ଆପଣଉଛନ୍ତି, ତା ଆମକୁ ଦୀର୍ଘାୟୁ କରିବାରେ ସାହାଯ୍ୟ କରୁଛି ନା ଆମର ଆୟୁଷକୁ କମେଇବାରେ ସେସବୁ ସହାୟକ ହଉଛି?
1: ମଣିଷ ଯେତେବେଳେ ତାର ମସ୍ତିଷ୍କକୁ ସଠିକ ଭାବେ ବିନିଯୋଗ କରେ, ସେତେବେଳେ ସେ ଗୋଟେ ସୁରକ୍ଷିତ ଆଉ ସୁସ୍ଥ ଭାବରେ ବଞ୍ଚେ ବୋଲି ମୁଁ ଭାବିବି। କାରଣ ମଣିଷ ଗୋଟେ ମସ୍ତିଷ୍କଜୀବୀ ପ୍ରାଣୀ, ମସ୍ତିଷ୍କ ଦୁଇ ତିନି ପ୍ରକାର କାର୍ଯ୍ୟ କରେ, ହରମୋନ ତିଆରି କରେ, ପୁରା ଶରୀରର ସ୍ୱାସ୍ଥ୍ୟ ଅବସ୍ଥାଟାକୁ ରିପ୍ରେଜେଣ୍ଟ କରେ। ଯଦି ଜଣେ ମଣିଷ ପଢୁଛି, କିଛି ସମୟ ଗୋଟେ ଧ୍ୟାନସ୍ଥ ହେଇକି ରହୁଛି, ସେ ଉତ୍ତେଜିତ ହବନି। ବହି ପଢିବା ଦ୍ୱାରା ଡୋପାମିନ୍ କ୍ଷରଣଟା ନିୟନ୍ତ୍ରିତ ହୁଏ, ବହିଟାକୁ ଯଦି ଆପଣ ପଢୁଛନ୍ତି ସେ ବହିଟା ନ ସରିବା ପର୍ଯ୍ୟନ୍ତ ଆପଣଙ୍କର ଡୋପାମିନ୍ କ୍ଷରଣ ହବନି। ଯୋଉଟା ରିୱାର୍ଡ ଭର୍ସନ ଥାଏ ଆମ ମସ୍ତିଷ୍କର, ଯେ ଆମେ କିଛି ଗୋଟେ କରୁଛେ ମାନେ ସେ କାମଟା ଯେତେବେଳେ ସରେ କମ୍ପ୍ଲିଟ ହୁଏ, ଆମ ମସ୍ତିଷ୍କ ଗୋଟେ ଖୁସି ପାଏ, ମୁଁ ଗୋଟେ କାମ କମ୍ପ୍ଲିଟ କଲି, ଗୋଟେ ଜିନିଷ ସରିଗଲା, ସେଟା ସ୍ଲୋ ହୁଏ। ଆପଣଙ୍କର ଡୋପାମିନ୍ କ୍ଷରଣଟା ଯେତେ ସ୍ଲୋ ହବ, ଯେତେ କମ୍ ହବ, ସେଟା ଆପଣଙ୍କର ମସ୍ତିଷ୍କ ପାଇଁ ଭଲ, ସେଟା ସ୍ୱାସ୍ଥ୍ୟପ୍ରଦ, ତାହେଲେ ଏଇ ଯୋଉ ଗ୍ରୋଥ ହରମୋନଟା ଯୋଉଟା ରହିଲା ସେଟା ଠିକ ଭାବରେ କାର୍ଯ୍ୟ କରିପାରିବ। କିନ୍ତୁ ଏଇ ଯୋଉ ମୋବାଇଲର କ୍ଷତିକାରକ ବିଷୟ କଣ ରହୁଛି, ଦି ତିନିଟା କ୍ଷତିକାରକ। ପ୍ରଥମ କଥା ହେଲା ସେ ଏକାଗ୍ରତା ଭାଙ୍ଗେ, ଦ୍ୱିତୀୟ କଥା ବ୍ଲୁ ଲାଇଟ ଆଖି ଖରାପ କରୁଛି, ତୃତୀୟ କଥା ତାର ସେ ଯୋଉ ରେଡିଏସନ, ଚତୁର୍ଥ ବିଷୟ ହେଲା ଏଇ ଡୋପାମିନ୍। ପ୍ରତି 15 ସେକେଣ୍ଡରେ ଆପଣଙ୍କୁ ଡୋପାମିନ୍ ଦରକାର, ଏଇଟା ଗୋଟେ ନିଶା ଭଳିଆ, ମାନେ ଯେମିତି ଲୋକ ଡ୍ରଗ୍ସ ନଉଛନ୍ତି, ଡ୍ରଗ୍ସଟା ଆପଣଙ୍କର ପ୍ରଥମେ ପ୍ରଥମେ ନେଲା ବେଳେ ନିଶା ଆପଣଙ୍କୁ ଦୁଇ ତିନି ଦିନରେ ଥରେ ଦରକାର ପଡିବ, କ୍ରମେ ଅଭ୍ୟସ୍ତ ହେଇଯିବ, ପ୍ରତି 5 ମିନିଟରେ ଥରେ ନିଶା ଦରକାର ପଡିବ, ଏମାନେ ଡୋପାମିନ୍ଟାକୁ ନିଶା ଭଳିଆ କରିଦେଲେଣି, ଯୋଉ ଇଣ୍ଟରନେଟ୍ ଆଉ ସୋସିଆଲ ମିଡିଆର ବହୁଳ ବ୍ୟବହାରଟା। ପ୍ରତି 15 ସେକେଣ୍ଡରେ ଆମକୁ ଖୁସି ଦରକାର, ମାନେ ମଣିଷ ଜଲ୍ଦି ବୋର୍ ହେଇଯାଉଛି, କିନ୍ତୁ ବହି ପଢାରେ ଖାଲି ପଣଟାକୁ ବି ମଣିଷ ଉପଭୋଗ କରୁଛି ନା, ମସ୍ତିଷ୍କ ଗୋଟେ ସ୍ଥିର ସ୍ଥିତିରେ ରହୁଛି ନା, ମୋବାଇଲଟା ଓଭର ୟୁଜ୍ କରିଦଉଛି ମସ୍ତିଷ୍କ, କୌଣସି ଜିନିଷ ଆପଣ ଓଭର ୟୁଜ୍ କଲେ ସେ କିଛି ଦିନ ପରେ ଡ୍ୟାମେଜ୍ ହେଇଯିବ, ତାପରେ ଆଉ କୌଣସି ଜିନିଷ ଭଲ ଲାଗିବନି, ମଣିଷ ଡିପ୍ରେସନକୁ ପଳେଇବ। ବହି ଆପଣଙ୍କୁ ଡିପ୍ରେସନରୁ ବାହାର କରିବା ପାଇଁ ବହୁତ ସହାୟକ ହବ, କାହିଁକିନା ମଣିଷକୁ ପୁରା ସ୍ଥିର କରିଦିଏ, ଇଏ ଉତ୍ତାଳ କରେନି। ଗୋଟେ ବହିକୁ ପଢିଲା ଭିତରେ ଆପଣଙ୍କର ଯେତିକି ପ୍ରଶ୍ନ ବି ମନରେ ତିଆରି ହବ ତାକୁ ବି ଯଦି ଆପଣ ସମାଧାନ କରିବାକୁ ଚାହିଁବେ, ଆପଣଙ୍କୁ ଆଉ 10ଟା ବହି ପଢିବାକୁ ପଡିବ, ଆପଣଙ୍କର ଜ୍ଞାନର ପରିସୀମା ବଢିବ। ଯଦି ଇଣ୍ଟରନେଟରେ ଜଣେ ଖାଲି ରିଲ୍ସ ଦେଖୁଛି, ସୋସିଆଲ ମିଡିଆ ୟୁଜ୍ କରୁଛି ଆଉ ଏଇ ମାଧ୍ୟମରେ ମନୋରଞ୍ଜନ କରୁଛି, ତାହେଲେ ତ ସେ ତାର କେବଳ ମାନେ ମସ୍ତିଷ୍କର କ୍ଷତି ହିଁ କରି ଚାଲିଛି, ଇଏ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୁର୍ବଳ କରି ଚାଲିବ। ମୋବାଇଲ ରେଡିଏସନ ମଣିଷର ପ୍ରଜନନ କ୍ଷମତା କମେଇବ, ମଣିଷର ଡାଇଜେସନ ସିଷ୍ଟମଟାକୁ ଦୁର୍ବଳ କରିବ, ଆଖି ଖରାପ ହବ, ବସିବାର ଶୈଳୀ ଭଙ୍ଗୀ କ୍ଷତିଗ୍ରସ୍ତ ହବ। ମୋବାଇଲଟାକୁ ଆପଣ ଧରିକି କେତେ ସମୟ ପେଟେଇ କେମିତି ପଡିବେ, ନହେଲେ ସେଟା ବଙ୍କା ନଇ ନଇ ନଇ ନଇ ବସିବେ, ସବୁ ଦିଗରୁ ଏ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରୁଛି। ଆଉ ଏତେ ମାତ୍ରାରେ ଡୋପାମିନ୍ କ୍ଷରଣ ହେଲେ ଆଗ୍ରେସନ ବି ବଢିବ, ପିଲାମାନେ ଯୋଉ ଚିଡ୍ଚିଡା ହେଇଯାଉଛନ୍ତି, ଛୋଟବେଳୁ ମୋବାଇଲ ଦେଖି ଖାଇଲେ, ମୋବାଇଲ ସହିତ ଆକ୍ୱେଣ୍ଟେଡ୍ ହେଲେ, ମୋବାଇଲ ଗୋଟେ ଡିପେଣ୍ଡାନ୍ସି କ୍ରିଏଟ୍ କରିଦିଏ, କିନ୍ତୁ ବହି ଧୈର୍ଯ୍ୟ ତିଆରି। ସେମାନଙ୍କୁ ଯଦି ଆପଣ ବହି ସହିତ ଆକ୍ୱେଣ୍ଟେଡ୍ କରୁଛନ୍ତି, ତାହେଲେ ହୁଏତ ସେମାନଙ୍କ ମସ୍ତିଷ୍କର ବିକାଶ ହବ।
0: ପ୍ରକୃତରେ ଦେଖିବାକୁ ଗଲେ ପୁସ୍ତକ ପଠନ ଦ୍ୱାରା ଯୋଉ ଆନନ୍ଦ ଆମକୁ ମିଳିଥାଏ, କେବଳ ମାନସିକ ଭାବରେ ଆମେ ଖୁସି ଅନୁଭବ କରିନଥାନ୍ତି, ଆମର ମାନସିକ ସ୍ଥିତିକୁ ଭଲ ରଖିଥାଏ, ଶାରୀରିକ ସ୍ଥିତି ଭଲ ରଖିଥାଏ, ସାମାଜିକ ସମ୍ପର୍କକୁ ମଜବୁତ କରିଥାଏ, ଯାହାକି ଆମକୁ ଦୀର୍ଘାୟୁ କରିବାରେ ସହାୟକ ହେଇଥାଏ। କିନ୍ତୁ ଆମେ ପୁସ୍ତକ କୁ ଛାଡି ଦେଇ ଅନ୍ୟ ଯେକୌଣସି ମାଧ୍ୟମକୁ ଆମେ ଆପଣେଇବା, ଖାସ କରି ଏଇ ଯୋଉ ମୋବାଇଲ ଆଉ ଇଣ୍ଟରନେଟ ସବୁରେ ଯାହା ଯାହା ଉପାଦାନ ଆମକୁ ମିଳେ, ସେଥିରେ ଆମର ଉଭୟ ଶାରୀରିକ ମାନସିକ କ୍ଷତି ଘଟିଥାଏ, ମଣିଷକୁ ନିସଙ୍ଗ କରିଥାଏ, ଅବସାଦଗ୍ରସ୍ତ କରିଦେଇଥାଏ, ଫଳରେ ତାର ଆୟୁଷ ଧୀରେ ଧୀରେ କମିଥାଏ, ରୋଗଗ୍ରସ୍ତ ସେ ହେଇଥାଏ। ତେଣୁ ନିଶ୍ଚିତ ଭାବରେ ଆମେ କହିବା ଯେ ବହି ପଢିବା ଦ୍ୱାରା ହିଁ ଆମର ଆୟୁଷ ବୃଦ୍ଧି ହେଇଥାଏ। କାର୍ଯ୍ୟକ୍ରମ ମାଧ୍ୟମରେ ଏତିକି ନିଶ୍ଚୟ ଆମେ ଜଣେଇବା ଯେ ପିଲାମାନଙ୍କୁ ଆମେ ଯେତିକି ଆକ୍ୱେଣ୍ଟେଡ୍ କରିବା ବହି ପଢିବା ପାଇଁ, ବା ତାଙ୍କୁ ସେ ଦିଗରେ ଆମେ ଉତ୍ସାହିତ କରିବା, ସେସବୁ କରିବା ସେତେବେଳେ ସମ୍ଭବ ହେଇପାରିବ ଯଦି ବାପା ମା ମାନେ ନିଜେ ସେ କାମ କରିବେ। ନିଜେ ଯଦି ବହିଟିଏ ବସିକି ପଢିବେ, ବହି ପଢା ପ୍ରତି ଧ୍ୟାନ ଦେବେ, ତେବେ ପିଲାମାନେ ତାକୁ ଦେଖିବେ, ଶିଖିବେ ଏବଂ ସେ ଦିଗରେ ଆଗ୍ରହୀ ହେବେ। ଏବଂ ଏସବୁ କରିବା ଦ୍ୱାରା କଣ, ଆମେ ନିଜକୁ ସଜାଡିବା ସହିତ ଆମ ପିଲାମାନଙ୍କ ଜୀବନକୁ ସଜାଡି ଦେବା। ତ ଆଜି ଆପଣ ଆମକୁ କିଛି ସମୟ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

ପ୍ରତିଥର ଭଳି ଭଉଣୀ, ଏବେ ଆସନ୍ତୁ ସରକାରଙ୍କର ଗୋଟିଏ ଯୋଜନା ସମ୍ପର୍କରେ ଜାଣିନେବା। ଆମ ଦେଶ ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଧର୍ମର ଲୋକ ବାସ କରୁଛନ୍ତି। ଦେଶର ନାଗରିକମାନଙ୍କ ହିତ ପାଇଁ ସରକାର ତ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି, କିନ୍ତୁ ଦେଶରେ ବସବାସ କରୁଥିବା ଅଳ୍ପ ସଂଖ୍ୟକ ସମୁଦାୟ ଏ ଯୋଜନା ସବୁର ଲାଭ ଉଠାଇବାରେ ଯେମିତି ପଛରେ ରହି ନ ଯାଆନ୍ତୁ, ସେଥିପାଇଁ ମଧ୍ୟ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ସବୁ ପ୍ରଣୟନ କରୁଛନ୍ତି। ତା ଭିତରୁ ମୌଲାନା ଆଜାଦ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ହେଉଛି ଗୋଟିଏ। ଏ ଯୋଜନାଟି ସେହି ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ମୁସଲିମ, ଶିଖ, ପାର୍ସି, ବୌଦ୍ଧ ଧର୍ମାବଲମ୍ବୀ କିମ୍ବା ଖ୍ରୀଷ୍ଟିଆନ ହୋଇଥିବେ, ଏବଂ ସେମାନେ ଏମ୍ଫିଲ୍ କିମ୍ବା ପିଏଚ୍ଡି ଭଳି ଉଚ୍ଚଶିକ୍ଷା ପାଇବା ପାଇଁ ଇଚ୍ଛା କରୁଥିବେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଅଳ୍ପ ସଂଖ୍ୟକ ସମୁଦାୟର ଛାତ୍ରମାନଙ୍କୁ 5 ବର୍ଷ ପାଇଁ ଛାତ୍ରବୃତ୍ତି ଆକାରରେ ଆର୍ଥିକ ସହାୟତା ଦେବା। ଯେଉଁ ଛାତ୍ରମାନେ ଆର୍ଥିକ ଭାବେ ଦୁର୍ବଳ ଥିବେ ଏବଂ ଏମ୍ଫିଲ୍ ପିଏଚ୍ଡି କରିବା ପାଇଁ ଇଚ୍ଛା କରୁଥିବେ, ସେମାନେ ନିଜର ସ୍ନାତକୋତ୍ତର ଶିକ୍ଷା ପରେ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ତେଣୁ ଭଉଣୀ, ଆପଣ ଯଦି ଅଳ୍ପ ସଂଖ୍ୟକ ସମୁଦାୟର ଅଟନ୍ତି ଏବଂ ଆପଣଙ୍କ ପିଲାକୁ ଉଚ୍ଚଶିକ୍ଷା ଦେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ମୌଲାନା ଆଜାଦ ଛାତ୍ରବୃତ୍ତିର ଲାଭ ଉଠାନ୍ତୁ। ସମୟ ଇସାରା ଦେଲାଣି ଭଉଣୀ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ପ୍ରଚାର କଲୁ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ କଳ୍ପନା ରାଣୀ ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
2: ଆଜ୍ଞା।
1: ଇଏ କେୱାଇସି ଅପଡେଟ୍ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
1: ବାସ୍
2: ବାସ୍,
1: ବୁଝିଗଲି।
2: ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: শ্রোতা বন্ধু, আপন কার্যক্রম শুণুচ্ছেন আপনার প্রিয় আকাশবাণী কেন্দুঝর কেন্দ্রর। বর্তমান সময় দিন গোটায় বাজি 50 মিনিট হওয়া যাচ্ছে। প্রথমে ওড়িয়ার সম্বাদ রিলে করে প্রচার করছু আকাশবাণী কটক কেন্দ্রর, পরে পরে ইংরাজি এবং তাপরে হিন্দি সম্বাদ রিলে করে প্রচার করব আকাশবাণী দিল্লি কেন্দ্রর। প্রথমে শুণন্তু ওড়িয়ার সম্বাদ আকাশবাণী কটক কেন্দ্রর।
1: আকাশবাণী ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର, ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026, ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ, ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାରେ ଗୁରୁତ୍ୱପୂର୍ଣ୍ଣ। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5ଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି। ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି। ଡିଜିଟାଲ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। ଇପିଏଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ ପ୍ରଶାସନ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି 3 ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ 7 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପରଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4,822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2,312 ଜଣ ଏବଂ ପହଲଗାମ୍ ପଥ ଦେଇ 2,510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3,707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ଫଳରେ 13 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି, ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ସମସ୍ତ ଅଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଆଜି କେତେକ ଅଞ୍ଚଳରେ ବର୍ଷା ହେବା ସହ ଆକାଶ ମେଘୁଆ ରହିଛି। ପ୍ରବଳ ବର୍ଷା ହେବା ନେଇ ପଶ୍ଚିମ ଏବଂ ମଧ୍ୟ ଭାରତୀୟ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଶ୍ରମିକଙ୍କର ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜେଗୋଭିନାକୁ 200 ଗୋଲ୍ରେ ପରାସ୍ତ କଲା ଆମେରିକା। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds annual summit level talks with his Japanese counterpart Sanae Takaichi in New Delhi. Both countries signed several agreements, including in economic and energy security, pharmaceuticals and AI. Prime Minister Modi says India-Japan bilateral relationship has stood the test of time. India's proposal for comprehensive convention on international terrorism gains renewed support at UN General Assembly. Shri Amarnath Ji Yatra begins with first batch of pilgrims leaving Bhagwati Nagar base camp in Jammu. Southwest monsoon covers entire Delhi, advances further across parts of northern and western states. In the FIFA World Cup, United States registers first knockout stage win since 2002, defeating Bosnia-Herzegovina 2-0. Belgium also enters round of 16 in extra time victory over Senegal. India-Japan today exchanged several agreements in different fields, including economic and energy security, pharmaceuticals, defence and AI. Prime Minister Narendra Modi held annual summit-level talks with his Japanese counterpart Sanae Takaichi in New Delhi this afternoon. Addressing the joint press meet following the talks, Prime Minister Modi said mutual trust is the biggest asset in today's time and the India-Japan bilateral partnership has stood the test of time. He highlighted that India and Japan are among the world's biggest economies today and a free and open Indo-Pacific is a shared priority for both countries.
3: आज भारत और जापान दोनों ही विश्व की सबसे बड़ी इकोनॉमीज में से हैं। एक फ्री, प्रॉस्परस और रूल्स बेस्ड इंडो पैसिफिक हमारी साझा प्राथमिकता है। क्षेत्र की सबसे बड़ी डेमोक्रेटिक और मार्केट इकोनॉमीज के रूप में आज हमने कई महत्वपूर्ण पहल की हैं। इनसे हम मिलकर पूरे क्षेत्र में शांति, स्थिरता और प्रगति का मार्ग प्रशस्त करेंगे।
2: He stressed that both nations understand the importance of economic security and energy security. He added that technology partnership will be the most important pillar of India-Japan cooperation. Mr. Modi said to realize this vision, India and Japan have issued a joint statement in the field of AI.
3: Technology partnership हमारे सहयोग का सबसे मजबूत स्तंभ बनेगी। इसी विजन को साकार करने के लिए आज एआई के क्षेत्र में हमने जॉइंट स्टेटमेंट भी जारी किया है। भारतीय एआई इकोसिस्टम के कई प्रमुख संस्थानों में भी आज अपने जापानीज पार्टनर के साथ एग्रीमेंट्स किए हैं। जापान की प्रिसिशन टेक्नोलॉजी और भारत की सॉफ्टवेयर क्षमता, इसका संगम वैश्विक एआई विकास को नई गति और शक्ति देगा।
2: The Prime Minister also informed that in the field of defence today, both nations have signed an agreement on the first co-development project between India and Japan.
3: डिफेंस के क्षेत्र में आज हमने भारत और जापान के पहले को डेवलपमेंट प्रोजेक्ट पर एग्रीमेंट किया है। नेवल रेडियो एंटेना यूनिकॉर्न का यह प्रोजेक्ट हमारी डिफेंस टेक्नोलॉजी पार्टनरशिप में एक नया अध्याय खोलेगा। अब हम ऐसी डिफेंस टेक्नोलॉजीज को साथ मिलकर विकसित करेंगे जो रीजनल पीस, मैरिटाइम सिक्योरिटी और रूल बेस्ड ऑर्डर को मजबूत करेगी।
2: The Japanese Prime Minister arrived in New Delhi last evening on a three-day visit to India. This is the first official visit of Prime Minister Takaichi to India. The Vikasit Bharat Guarantee for Rozgar and Ajivika Mission Grameen VBG Ramji Act 2025 marks a major step towards ensuring employment, strengthening rural livelihoods and accelerating the development of villages across the country. Union Minister for Rural Development and Agriculture and Farmers Welfare Shivraj Singh Chauhan has said. Union Minister Sri Shivraj Singh Chauhan along with Andhra Pradesh Chief Minister N. Chandrababu Naidu today launched the VBG Ramji Act at Mukhavaripalle village in Tirupati district of Andhra Pradesh. Addressing the gathering, Mr. Chauhan said the scheme aims to ensure that no poor labourer remains without work and that every hand gets employment. He thanked Prime Minister Narendra Modi for introducing the scheme and said employment under the programme has been enhanced from 100 days to 125 days.
4: Under Manrega, workers used to get employment for only 100 days. But under the Viksit Bharat Ji Ramji Yojana, labourers will receive employment for a full 125 days. In the very first year, the centre's contribution to this scheme amounts to 95,600 crore rupees, with the states contributing their 40% share. A total of 1,51,282 crore rupees will be spent in just 1 year. 282 crore
2: rupees. Union Environment, Forest and Climate Change Minister Bhupendra Yadav today underlined that the government is promoting ease of living while ensuring environmental protection through policies that balance development with sustainability. Addressing a national conference on electric mobility, Mr. Yadav said the government's approach reflects Prime Minister Narendra Modi's vision of ensuring that ecology and economy grow together. He highlighted that despite rapid industrial development, the country's forest cover has increased from 7,1673 square kilometres in 2014 to 7,15,000 square kilometres. The Election Commission today announced the schedule for by-elections to three Legislative Assembly constituencies across Bankipur in Bihar, Datia in Madhya Pradesh and Manjalpur in Gujarat. The polling will take place on the 30th of this month and the counting of votes will be conducted on the 3rd of next month. The National Rain-Fed Area Authority-funded Wild Rice Conservation Project has achieved a major milestone in Assam. The Borjuli site in Sonitpur district has been notified as a biodiversity heritage site by the National Biodiversity Authority under the project. The project, titled In Situ Conservation and Management of Wild Rice, Oriza Rufipogon, in Sonitpur district of Assam, aims to protect wild rice in its natural habitat. The recognition is an important step towards conserving India's rich wild rice diversity and promoting climate-resilient agriculture. Minister of State for Home Nityananda Rai today attended the flag-in ceremony marking the success of the Mount Everest and Mount Lhotse mountaineering expeditions by the Border Security Force, BSF, Indo-Tibetan Border Police and National Security Guard in New Delhi. Speaking on the occasion, the minister said by conquering the world's highest peak and singing Vande Mataram to the skies, the all-women mountaineering team of BSF has set a rare example of grit, patriotism and dedication. This is Akashwani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. India's long-standing proposal for the Comprehensive Convention on International Terrorism has received renewed support at the United Nations General Assembly, the 9th review of the UN Global Counterterrorism Strategy, adopted by 140 votes, has urged member states to make every effort to finalize the convention proposed by India over three decades ago. Addressing the UN General Assembly, India's permanent representative to the UN, P. Harish, said the absence of a universally agreed legal framework weakens global counter-terrorism efforts. He stressed that there should be no double standards in tackling terrorism and called for holding perpetrators, financiers and sponsors accountable. He added that a terrorist is a terrorist and emphasized that counter-terrorism efforts should not be weakened by false equivalences or politicized narratives.
5: India has been a victim of cross-border terrorism for decades. Our people have paid a terrible price, and this experience has shaped India's zero-tolerance approach. Irrespective of any grievance, political cause or strategic calculation, terrorism in all its forms and manifestations must be condemned unequivocally. India has worked to strengthen the global focus on terror financing. We have supported capacity building, South-South cooperation and strengthening of multilateral frameworks. India believes that counter-terrorism should not be hollowed out by false equivalences or politicized narratives.
2: The first batch of 4,822 pilgrims for the annual Sri Amarnath Ji Yatra was flagged off by Lieutenant Governor Manoj Sinha from the Bhagwati Nagar Yatri Nivas base camp in Jammu today amid elaborate security arrangements. Pilgrims from different parts of the country have been arriving in Jammu to take part in the sacred pilgrimage. The southwest monsoon today has further advanced into entire Delhi, some more parts of Gujarat, remaining parts of Uttar Pradesh, most parts of Madhya Pradesh, Haryana, Punjab and some parts of Rajasthan. Refreshing showers in the national capital provided much relief from hot and humid weather. The weather department has forecast thunderstorms accompanied by rain over many parts of the national capital during the day, with generally cloudy skies expected to prevail. A yellow alert has been issued for parts of western and central India for heavy rainfall. People in Uttar Pradesh got much needed relief from the scorching heat as the monsoon arrived in the state, with almost all parts of the state witnessing rainfall. A report.
6: The southwest monsoon officially entered Uttar Pradesh on Tuesday, with the monsoon trough passing through Azamgarh, Bareilly and Ayodhya districts. Several parts of the state recorded moderate to heavy rainfall over the past 24 hours, bringing much needed relief from the prolonged heat. Sultanpur, Muzaffarnagar, Badayun, Saharanpur and Sambhal witnessed very heavy rainfall, disrupting normal life in some areas while significantly bringing down daytime temperature. The rainfall has come as a major relief for farmers who had been anxiously waiting for the monsoon, as paddy sowing was already running behind schedule. The meteorological department has forecast heavy rainfall in many districts today and said that weather conditions remain favorable for the further advance of the southwest monsoon across the state. Sushil Chandra Tiwari, Akashwani News, Lucknow.
2: Heavy rainfall continued across Maharashtra for the second consecutive day today, disrupting normal life in several parts of the state. More from our correspondent.
7: According to the IMD, Konkan and adjoining Ghat areas of central Maharashtra are likely to receive heavy to very heavy rainfall, with extremely heavy rainfall at isolated places. In Mumbai, heavy showers inundated low-lying areas, slow traffic and disrupted suburban train services on some routes. The Pavai Lake has started overflowing following continuous rainfall. The University of Mumbai has cancelled examination schedule for today for colleges in Palghar district and under the Panvel Municipal Corporation. Schools in Palghar and in Raigad, some talukas including Alibag, Panvel, Uran, Srivardhan, Masla, Tala and Polatpur have also remained closed today as a precautionary measure. Fishermen have been advised not to venture into the sea. Nivedita, AIR News, Mumbai.
2: A powerful storm swept across Romania's capital Bucharest and 20 counties yesterday, leaving one person dead and causing widespread damage. Emergency services said nearly 2,000 calls for assistance were received in Bucharest alone, where several metro stations were flooded. The storm also affected around 60 towns and villages outside the capital, damaging dozens of homes and vehicles. In Ukraine, 13 people were killed and dozens of others injured after Russian drones and missiles hit residential buildings in Kiev as part of a broader wave of Russian overnight attacks. In the FIFA World Cup, Belgium staged a stunning comeback to beat Senegal 3-2 after extra time in the round of 32 and qualify for the round of 16. co-hosts US registered their first win in the knockout round after 2002. This morning, they defeated Bosnia-Herzegovina 2-0 in the round of 32 to advance into the round of 16, where they will take on Belgium. Benchmark domestic equity indices were trading around 0.5% up in the afternoon session today. The Sensex rose 402 points at 77,325, while the Nifty advanced 129 points to 24,135 when reports last came in. And now before we end the bulletin, the headlines once again. Prime Minister Narendra Modi holds annual summit-level talks with his Japanese counterpart Sanae Takaichi in New Delhi. Both countries signed several agreements, including in economic and energy security, pharmaceuticals and AI. Prime Minister Modi says India-Japan bilateral relationship has stood the test of time. India's proposal for comprehensive convention on international terrorism gains renewed support at UN General Assembly. Sri Amarnath Ji Yatra begins with first batch of pilgrims leaving Bhagwati Nagar base camp in Jammu. Southwest monsoon covers entire Delhi, advances further across parts of northern and western states. In the FIFA World Cup, United States registers first knockout stage win since 2002, defeating Bosnia-Herzegovina 2-0. Belgium also enter round of 16 in extra time victory over Senegal. With that, we end the midday news.
8: नमस्कार आकाशवाणी से दोपहर समाचार के साथ मैं कनकलता प्रधानमंत्री नरेंद्र मोदी और जापान की प्रधानमंत्री सनाए तकाइची के बीच वार्षिक शिखर सम्मेलन स्तर की बातचीत दोनों देशों के बीच आर्थिक और ऊर्जा सुरक्षा फार्मास्यूटिकल्स और एआई सहित कई समझौते हुए श्री मोदी ने कहा भारत जापान के द्विपक्षीय संबंध समय की कसौटी पर खरे उतरे संयुक्त राष्ट्र महासभा में अंतर्राष्ट्रीय आतंकवाद पर व्यापक सम्मेलन को लेकर भारत के प्रस्ताव को एक बार फिर से समर्थन मिला जम्मू के भगवती नगर आधार शिविर से तीर्थयात्रियों के पहले जत्थे के रवाना होने के साथ ही श्री अमरनाथ जी यात्रा शुरू दक्षिण पश्चिम मॉनसून की दिल्ली में दस्तक उत्तरी तथा पश्चिमी राज्यों के कुछ हिस्सों में आगे बढ़ा फीफा विश्व कप में अमेरिका ने बोस्निया और हर्जेगोविना को नॉकआउट राउंड में 2-0 से हराकर 2002 के बाद पहली जीत दर्ज की बेल्जियम ने सेनेगल को हराकर राउंड ऑफ 16 में प्रवेश किया

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଆଧୁନିକ, ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମର ଓଡ଼ିଶା ସରକାର କା ଯୋ ଇପିକଲ ଅର୍ UAE କେ ସବସେ ବଡେ ବିଜନେସ ଗ୍ରୁପ IHC କେ ବିଚ ଏକ ଐତିହାସିକ MOU ସାଇନ ହୁଆ ହେ। ଓଡ଼ିଶା ମେ ଏକ ଆଲୁମିନିୟମ ପ୍ରୋଜେକ୍ଟ ପ୍ରତିଷ୍ଠା କରନେ କେ ଲିଏ ଓ MOU ସାଇନ କିଆ ଗିଆ ହେ। ୟାନି 1,00,000 ରୁପଏ ସେ ଅଧିକ କା ନିବେଶ ହମାରା ଓଡ଼ିଶା ମେ ଓ ନିବେଶ ହୋନେ ଜା ରହା ହେ।
0: ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ ଉପସ୍ଥିତ ଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଆପାତକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 18 ତାରିଖରେ ବୈଷୟିକ ଯାଞ୍ଚ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ASIକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପ୍ରତିବର୍ଷ ରଥଯାତ୍ରା ପରେ ଗର୍ଭଗୃହ ଖାଲି ରହିଥିବାରୁ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହି ଯାଞ୍ଚ କରାଯାଇଥାଏ। ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ସୁପାରିଶ କ୍ରମେ ନୀଳାଦ୍ରୀ ବିଜେ ପୂର୍ବରୁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଅନ୍ୟପକ୍ଷରେ ରଥ ଖଳରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ହେଉଥିବା ବେଳେ ଏହାକୁ ରଥରେ ଖଞ୍ଜାଯିବ।

0: ରଥର କଳସ ବେଦି ସିଂହାସନ କାର୍ଯ୍ୟ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଓ ମଣ୍ଡଳୀ କାର୍ଯ୍ୟ ବାକି ରହିଛି। ତିନି ରଥରେ ଚିତ୍ରକର ସେବକମାନେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକ କପଡ଼ା କାର୍ଯ୍ୟର ଅନୁକୂଳ କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ନାରୀ ସଶକ୍ତିକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ସମ୍ପର୍କରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଓ ସେମାନଙ୍କ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାବୀ ଖବର ସଂଗ୍ରହ। ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ୍ ପ୍ରେସ୍ ଆସୋସିଏସନ୍ APPS ପକ୍ଷରୁ 1994 ଏହି ଦିବସ ପାଳିତ ହୋଇଆସୁଛି। କ୍ରୀଡ଼ା ସାମ୍ବାଦିକତାର ଇତିହାସ 1800 ଆରମ୍ଭ ହୋଇଥିଲା। 1920 ବେଳକୁ ଏହା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ସେବା ଆରମ୍ଭ କରିଥିଲା। କ୍ରୀଡ଼ା ସାମ୍ବାଦିକତା ବର୍ତ୍ତମାନ ସମୟରେ ସାମ୍ବାଦିକତା ବୃତ୍ତିର ଏକ ପ୍ରମୁଖ ଲୋକପ୍ରିୟ ଅଂଶ ପାଲଟିଛି। ମଣିଷ ଜୀବନରେ କ୍ରୀଡ଼ାର ପ୍ରାସଙ୍ଗିକତା ଓ ପ୍ରୟୋଜନକୁ ଲୋକଲୋଚନକୁ ଆଣିବାରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଏ ସମ୍ପର୍କରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁକେଶ ବେହେରା ପ୍ରତିକ୍ରିୟାରେ କହିଛନ୍ତି,
1: କ୍ରୀଡ଼ା ସାମ୍ବାଦିକ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଶ୍ରୋତାଙ୍କୁ। ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମେ ପାଳନ କରୁଛୁ, ସାରା ବିଶ୍ୱବ୍ୟାପୀ ପାଳନ ହେଉଛି। କ୍ରୀଡ଼ା ସାମ୍ବାଦିକଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ବୃତ୍ତିଗତ ସତ୍ୟନିଷ୍ଠାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବା ଏହି ଦିବସ ଆମେ ପ୍ରତିବର୍ଷ ପାଳନ କରିଆସୁଛୁ। କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଶାନ୍ତି, ଏକତା ଓ ସଂସ୍କୃତିକୁ ପ୍ରଚାର କରିବା ଆମର ମୂଳ ଉଦ୍ଦେଶ୍ୟ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ ହୋଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି। ଜନ୍ମରୁ 6 ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 962,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା 962,826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟ ବାହାରକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବିବିଧ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ ୱେଭ୍‌ରେ 199.3 MHz ତଥା 1584 KHz ମାଧ୍ୟମରେ, ପୁଣି ଏଫ୍ଏମ୍ ବ୍ୟାଣ୍ଡରେ 101.1କୁ ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲରେ ଉତ୍ତରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ହଁ ଶ୍ରୋତା ବନ୍ଧୁ, ଏଥର ବିବିଧ ଗୀତର ବର୍ଣ୍ଣମୟୀ ରୂପ ଇନ୍ଦ୍ରଧନୁ।

ଇନ୍ଦ୍ରଧନୁର ପ୍ରଥମ ରାଗରେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଅଭିଳାଷ, ଶିଳ୍ପୀ ହେମଲତା ଏବଂ ଫକୀର ପଟ୍ଟନାୟକ।

ବିବିଧ ରାଗ ଅନୁରାଗର ପର୍ବ ଇନ୍ଦ୍ରଧନୁରେ ଆମେ ଶୁଣୁଛନ୍ତି ପ୍ରେମ ଅନୁରାଗ ଅପେକ୍ଷା ଓ ମିଳନର ଗୀତି ମଧୁର ଚଳଚ୍ଚିତ୍ର ଗୀତ। ହଁ ଶ୍ରୋତା ବନ୍ଧୁ, ପ୍ରେମ କେବଳ ଆଖିର ଭାଷା ନୁହେଁ, ସେ ହୃଦୟର ନୀରବ ସଙ୍ଗୀତ। ସେହି ଅନୁଭୂତିକୁ ଆହୁରି ଗଭୀର କରିଦେବ ଆମର ପରବର୍ତ୍ତୀ ଗୀତ। କେବେ ଦୂରତା ପ୍ରେମକୁ ଆହୁରି ନିବିଡ଼ କରିଦିଏ, କେବେ ଅପେକ୍ଷା ହିଁ ହୋଇଯାଏ ସବୁଠାରୁ ସୁନ୍ଦର ମିଳନର ପ୍ରସ୍ତାବନା। ସେହି ମଧୁର ଅନୁଭବକୁ ନେଇ ଏଇ ଆମ ଗୀତା।

ଶ୍ରୋତା ବନ୍ଧୁ, ପ୍ରେମର ରଙ୍ଗ କେବେ ଫିକା ହୁଏ ନାହିଁ। ସମୟ ବଦଳେ, ଋତୁ ବଦଳେ, କିନ୍ତୁ ସତ ପ୍ରେମର ସୁର ଚିରଦିନ ହୃଦୟରେ ଝଙ୍କୃତ ହୋଇ ରହେ। ସେହି ଚିରସବୁଜ ଅନୁଭୂତିକୁ ନେଇ ଆଜିର ବିବିଧ ରାଗ ଅନୁରାଗ ପର୍ବ ଇନ୍ଦ୍ରଧନୁର ଆଉ ଏକ ଗୀତ।

ରାଗ ଅନୁରାଗର ସଙ୍ଗୀତର ଧାରା ଇନ୍ଦ୍ରଧନୁ ଶେଷ ହେଲା। ଶୁଣିଲେ ବିବିଧ ଗୀତ। ଆକାଶବାଣୀ କେନ୍ଦୁଝର ଏଥର ଯୁବବାଣୀ ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଗୋପୀନାଥ।

ନମସ୍କାର ଶ୍ରୋତା ବନ୍ଧୁ, ଯୌବନ ହେଉଛି ଉଦୀୟମାନ ସୂର୍ଯ୍ୟର ପ୍ରଥମ କିରଣ। ଏହି ସମୟରେ ଦେଖାଯାଇଥିବା ସ୍ୱପ୍ନ, ନିଆଯାଇଥିବା ସଂକଳ୍ପ ଓ କରାଯାଇଥିବା ପରିଶ୍ରମ ଭବିଷ୍ୟତର ଭାଗ୍ୟରେଖା ଅଙ୍କନ କରେ। ସଫଳ କ୍ୟାରିୟର କେବଳ ଏକ ଭଲ ଚାକିରିର ନାମ ନୁହେଁ, ବରଂ ନିଜ ପ୍ରତିଭାକୁ ସମାଜର କଲ୍ୟାଣରେ ବିନିଯୋଗ କରିବାରେ ଏକ ସୁନ୍ଦର ଯାତ୍ରା। ସେହି ଯାତ୍ରାରେ ପ୍ରେରଣାର ସାଥୀ ହେବାକୁ ଆଜିର ଜୀବବାଣୀ କଥା ରହିବ। କ୍ୟାରିୟରର, ସ୍ୱପ୍ନର, ସଂଘର୍ଷର ଏବଂ ସଫଳତାର, ଆଉ ଏହି ଆଲୋଚନାର ଫାଙ୍କରେ ଫାଙ୍କରେ ରହିଛି ମନ ଛୁଆଁ ଗୀତ। ଆଜି ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ସଫଳତାର ଆରମ୍ଭ ହୁଏ ଗୋଟିଏ ସ୍ୱପ୍ନରୁ। କିନ୍ତୁ ସ୍ୱପ୍ନ ସେତେବେଳେ ସାର୍ଥକ ହୁଏ ଯେତେବେଳେ ତାହା ସହ ଯୋଡ଼ି ହୋଇଯାଏ ଲକ୍ଷ୍ୟ, ନିଷ୍ଠା, ନିରନ୍ତର ପରିଶ୍ରମ। ଅନ୍ୟର ସଫଳତାକୁ ଦେଖି ପଥ ବଦଳାଇବା ନୁହେଁ, ନିଜର ଦକ୍ଷତାକୁ ଚିହ୍ନି ସେହି ଦିଗରେ ଆଗେଇ ଯିବା ହିଁ ପ୍ରକୃତ କ୍ୟାରିୟର୍ର ଯୋଜନା। ଆସନ୍ତୁ ସ୍ୱପ୍ନକୁ ସ୍ୱରର ପକ୍ଷ ଲଗାଇ ଶୁଣିବା ଆଜିର ପ୍ରଥମ ଗୀତ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ବନ୍ଧୁଗଣ, ସମୟ ବଦଳିବା ସହ କ୍ୟାରିୟରର ପରିଭାଷା ମଧ୍ୟ ବଦଳୁଛି। ଆଜି କେବଳ ଶିକ୍ଷାଗତ ଯୋଗ୍ୟତା ନୁହେଁ, ଦକ୍ଷତା, ସୃଜନଶୀଳତା, ଯୋଗାଯୋଗ କୌଶଳ ଓ ପ୍ରଯୁକ୍ତିର ସଠିକ୍ ବ୍ୟବହାର ହିଁ ସଫଳତାର ନୂଆ ପରିଚୟ। ଯିଏ ପ୍ରତିଦିନ ନୂଆ କିଛି ଶିଖେ, ଆସନ୍ତାକାଲିର ସୁଯୋଗ ତାକୁ ହିଁ ଅପେକ୍ଷା କରିଥାଏ, ତାକୁ ହିଁ ଖୋଜି ଖୋଜି ଆସେ କହିଲେ ଅତ୍ୟୁକ୍ତି ହେବ ନାହିଁ। ହଁ, ଏହି ପ୍ରେରଣା ସହିତ ଆଜିର ଦ୍ୱିତୀୟ ଗୀତ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଶ୍ରୋତା ବନ୍ଧୁ, ବିଫଳତା କେବେ ଶେଷ ଅଧ୍ୟାୟ ନୁହେଁ, ବରଂ ସଫଳତାର ପରବର୍ତ୍ତୀ ପୀଠ, ଯେଉଁଠାରେ ପଡ଼ିଯାଇ ପୁଣି ଉଠିବାର ସାହସ ରଖନ୍ତି। ସଫଳତା ସେମାନଙ୍କ ଦ୍ୱାରରେ ଦିନେ ନା ଦିନେ ନିଶ୍ଚୟ କରାଘାତ କରେ। ଧୈର୍ଯ୍ୟ, ଅଧ୍ୟବସାୟ ଓ ଆତ୍ମବିଶ୍ୱାସ, ଏହି ତିନୋଟି ଶବ୍ଦ ହିଁ ଉଜ୍ଜ୍ୱଳ କ୍ୟାରିୟରର ମନ୍ତ୍ର। ଏବେ ସମୟ ହେଇଛି ତୃତୀୟ ଗୀତକୁ ଯିବା।

ଶେଷ ହେଲା ଯୁବବାଣୀ। ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ଗୋପୀନାଥ। ଆକାଶବାଣୀ କେନ୍ଦୁଝର ଏଥର ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସାମାନ୍ୟ ସୂଚନା। ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା 6:02 ଜନଜାତି ଜୀବନ ସଙ୍ଗୀତର ସୁରଭି ବନସୁରଭି ବାଥୁଡ଼ି ଗୀତ ପରିବେଷଣ କରିବେ ଶିଳ୍ପୀ ବିଶ୍ୱନାଥ ନାୟକ ଏବଂ ସାଥୀ। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ବିକାଶର ମନ୍ତ୍ର ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଆଲବମ୍ ଗୀତ, ସନ୍ଧ୍ୟା 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍, ସନ୍ଧ୍ୟା 8:00 ଦେଶଭକ୍ତି ଗୀତ, ସନ୍ଧ୍ୟା 8:15 ଆଳାପ ଅତିଥିଙ୍କ ସହ। ଆଜି ଅତିଥି ସାପଧରାଳି ଶୁଭେନ୍ଦୁ ମଲ୍ଲିକଙ୍କ ସହ, ଯିଏକି ସ୍ନେକ୍ ହେଲ୍ପଲାଇନ୍ର ଜେନେରାଲ ସେକ୍ରେଟାରୀ ଭାବରେ ଅବସ୍ଥାପିତ ଅଛନ୍ତି। ରାତି 10:00 ଲୋକଗୀତର କାର୍ଯ୍ୟକ୍ରମ, ରାତି 10:30 ଆଇସିସି ମହିଳା 2020 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅବସରରେ ଆଜି ସେମିଫାଇନାଲ୍ ମ୍ୟାଚ୍ ଲଣ୍ଡନର ଓଭାଲ୍ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଇତି ଅବସରରେ ଆଜି ଇଂଲଣ୍ଡ ବନାମ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ ଏହି ମ୍ୟାଚ୍। ଏହାର ପ୍ରତ୍ୟକ୍ଷ ବିବରଣୀ ପ୍ରଚାର କରିବୁ ଖେଳ ଶେଷ ବାଜାଏ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଥିଲା ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା।

ଆକାଶବାଣୀ କେନ୍ଦୁଝର ଏଥର ଜନଜାତି ଜୀବନ ସଙ୍ଗୀତର ସୁରଭି ବନସୁରଭି ଆଜି ବାଥୁଡ଼ି ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ ବିଶ୍ୱନାଥ ନାୟକ ଏବଂ ସାଥୀ।

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଅନେକ ଖେଳାଳି ସୃଷ୍ଟି କରିପାରୁଛନ୍ତି, ଅନେକ ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ଫଳରେ ଆମେ ବଡ଼ ବଡ଼ ଚମ୍ପିଅନସିପ୍ ଯେମିତିକି ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅଲମ୍ପିକ୍ ଏବଂ ଏସିଆନ୍ ଗେମ୍ ଭଳି ବଡ଼ ବଡ଼ ଚମ୍ପିଅନସିପ୍ରେ ଏହି ଖେଲୋ ଇଣ୍ଡିଆରୁ ଖେଳାଳିମାନେ ବାହାରି ଏବଂ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରି ଭାରତ ବର୍ଷର ନାଁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି। ସବୁଠୁ ବଡ କଥା ହେଲା କେନ୍ଦ୍ର ସରକାରର ଖାଲି ସେତିକି ନୁହେଁ, ସ୍ଥାୟୀ ଏବଂ ଖେଲୋ ଇଣ୍ଡିଆ ଛଡ଼ା ସେମାନଙ୍କୁ ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଉଛି, ଇକ୍ୟୁପମେଣ୍ଟର ବ୍ୟବସ୍ଥା କରାଯାଉଛି। ସେମାନେ ସେସବୁ ନେଲା ପରେ କିଭଳି ଭାବରେ ସେହାକୁ ପ୍ରୟୋଗ କରୁଛନ୍ତି ସେଥିପାଇଁ ମଧ୍ୟ କୋଚ୍ର ବ୍ୟବସ୍ଥା କରାଯାଉଛି, ଖେଳାଳିଙ୍କୁ କିଭଳି ପ୍ରୋତ୍ସାହନ ଦିଆଯିବ, କେନ୍ଦ୍ର ସରକାର ସ୍କିମ୍ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ଖେଳରେ ନିୟୋଜିତ କରୁଛନ୍ତି। ତା ଛଡ଼ା ଏବେ ବିଭିନ୍ନ କ୍ରୀଡ଼ା ପୁରସ୍କାର ସହ ସେମାନେ କିଭଳି ଭାବରେ ଜାତୀୟ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କର୍ପୋରେସନ ହଉ ବା ପ୍ରାଇଭେଟ ସଂସ୍ଥା ନହେଲେ ମଧ୍ୟ କ୍ରୀଡ଼ା ବିଭାଗର ଯୋଉ ବିଭାଗ ରହୁଛି ଯେମିତିକି ରେଲୱେ କୁହନ୍ତୁ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କଥା କୁହନ୍ତୁ, ବିଭିନ୍ନ ବଡ ବଡ ସଂସ୍ଥାର ମଧ୍ୟ ସେମାନଙ୍କୁ ଚାକିରିର ସୁବିଧା ମିଳୁଛି ଏବଂ ଡିଏସ୍ପି ଭଳିଆ ପଦବୀରେ ରହିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏଭଳି ଗୋଟେ ଯୋଜନା କରିଛନ୍ତି। ତ ନିହାତି ଭାବରେ ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ଯେ ଆମର ଉପାନ୍ତ ଅଞ୍ଚଳରେ ବା ଆଦିବାସୀ ଅଧିବେଶିତ ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାକୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ, ସ୍ଥାୟୀ ମାଧ୍ୟମରେ ହଉ, ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଆନ୍ତର୍ଜାତିକ ସ୍ତରରେ ନାଁ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ଯେଭଳି ଆପଣ ଜାଣିଥିବେ ନିରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ ରହିବ, ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି, ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି, ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳିମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢାଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 110,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 110,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ IHC ମଧ୍ୟରେ ଏକ ବୃହତ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍, ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ଏକ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ତ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ୍ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, SIR ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ

0: କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ 2-ଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ VBG ରାମଜୀ ଯୋଜନା ଜୁଲାଇ 1 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସ୍ବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10,00,000 କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋତ୍ସାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଲିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ବାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ଆଲବମ୍ ଗୀତ, ପଞ୍ଚାନନ ନାୟକଙ୍କ ରଚନା ଏବଂ ଗଗନ ବିହାରୀଙ୍କ ସଙ୍ଗୀତରୁ। ପ୍ରଥମେ ଶିଳ୍ପୀ ପମି ଏବଂ କୁମାର ବପି।

ଶୁଣିଲେ ଓଡ଼ିଆ ଆଲବମ୍ ଗୀତ। ଶିଳ୍ପୀ ଥିଲେ ପମି, କୁମାର ବାପି, ଇରା ମହାନ୍ତି ଏବଂ ପଙ୍କଜ। ଗୀତ ରଚନା କରିଥିଲେ ପଞ୍ଚାନନ ନାୟକ ଏବଂ ସଙ୍ଗୀତ ପ୍ରସ୍ତୁତ କରିଥିଲେ ଗଗନ ବିହାରୀ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆର ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ। ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
1: ନୟେ ସାଥୀ ଇସ୍ ଫୋରମ୍ କେ ସାଥ ଜୁଡ଼ ରହେ ହୈଁ ମୈଁ ଉନ୍ହେଁ ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦିକ ବଧାଈ ଦେତା ହୁଁ। ଫ୍ରେଣ୍ଡସ୍, ଭାରତ ଜାପାନ ସମ୍ବନ୍ଧ ବାକଈ ବହୁତ ସ୍ପେଶାଲ ହୈ। ହମାରୀ ଇକୋନୋମିକ ପାର୍ଟନରସିପ କି ସଫଳତା କେ କଇ ଉଜ୍ଜଳ ଉଦାହରଣ ହୈ। ଅଭି ଅଭି ହମନେ ହରିୟାଣା କେ ଖରଖୋଦା ମେ ମାରୁତି ସୁଜୁକି କେ ନୟେ ପ୍ଲାଣ୍ଟ କା ଉଦ୍ଘାଟନ କିୟା। ଜବ ଜାପାନ କି ଏକ୍ସପର୍ଟିଜ ଔର ଇନଭେଷ୍ଟମେଣ୍ଟ ଭାରତ କେ ସ୍ପୀଡ ଔର ସ୍କେଲ କେ ସାଥ ଜୁଡ଼ତି ହୈ ତୋ ପୁରୀ ଦୁନିଆ କୋ ଫାଇଦା ହୋତା ହୈ।
0: ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବା ବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଆଗାମୀ 6ରୁ 12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। नुआ दिल्ली रे आसंता काली राज्य पंचायतराज मंत्री मानंगर एक जातीय कर्मशाला अनुष्ठित हेबो पंचायतराज मंत्रालय पक्षरु आयोजित एही कर्मशाला रे 16 अर्थ कमिशन क सुपारिश उपरे मत विनिमय हेबो पंचायतराज मंत्री राजीव रंजन सिंह को अध्यक्षता रे एही कर्मशाला अनुष्ठित हेबार कार्यसूची स्थिर होईछि राज्य तथा केन्द्र शासित अंचल गुडी करे निजस्व राजस्व संग्रह माध्यम रे पंचायतराज प्रतिष्ठान गुडी कर निरंतर आर्थिक व्यवस्था को सुदृढ करबा उपरे एही कर्मशाला रे गुरुत्व प्रदान करा जिवो सर्वोत्तम अभ्यास गुडी को उपरे सूचना आदान प्रदान कार्यान्वयन क्षेत्र रे सृष्ट आह्वान मुकाबिला एवं अर्थ कमिशन को अनुदान रो सठिक व्यवहार उपरे एक रूपरेख प्रस्तुत करबा को एही कर्मशाला मंच प्रदान करबो बोली आशा करा जाउछि विकास सहित निरंतरता को संतुलित करुथिबा नीति माध्यमरे सरकार परिवेश सुरक्षा को सुनिश्चित करिबा सह जीवनधारण मानरे उन्नति आनिबा पई प्रोत्साहन प्रदान करुछंती बोली परिवेश जंगल ओ जलवायु परिवर्तन मंत्री भूपेंद्र यादव कहिछंती वैद्युतिक क्षेत्र रे परिवर्तन आधारित एक जातीय सम्मेलन को संबोधन करि श्री यादव एहा कहिछंती परिवेश एवं अर्थनीति को समन्वित भाबे गतिशील करिबा नै प्रधानमंत्री नरेन्द्र मोदी को दृष्टिकोण को सरकार पदक्षेप प्रतिफलन करुछि देशरे जंगल क्षेत्र इतिमध्यरे व्यापक होईछि 2014 मसीहारे 7,1,673 वर्ग किलोमीटर जंगल थिबा बेले एबे एहा 7,15,000 वर्ग किलोमीटर को वृद्धि पाइछि बोली मंत्री श्री यादव कहिछंती बिहार राज्यपाल अवसरप्राप्त लेफ्टनेंट जनरल सैयद अत्ता हसनैन एवं वैदेशिक व्यापार राष्ट्रमंत्री पवित्र मार्गारिटा आसंताकाली ईरान गस्तर जिबे गस्त अवसर रे सेमाने सेठाकार पूर्वतन सर्वोच्च नेता स्वर्गत आयतुल्ला सैयद अली खामनेई को अंतिम संस्कार रे अंशग्रहण करिबे वैदेशिक व्यापार मंत्रालय कहिछि एही दुई नेतांकर अंतिम संस्कार रे योगदान दुई देश मध्ये जनसंपर्क एवं ऐतिहासिक आधारित सहयोग को गुरुत्व प्रदान करुछि युक्रेन रो कीव अंचल रे रूसिया रो बारंबार आक्रमण नै मृत्यु संख्या 17 को वृद्धि पाइछि 90 जन आहत होइथिबा जणा पडिछि कीव रो 30 स्थान रे विशेष करि आवासिक अंचल एवं नागरिक भित्तिभूमि क्षतिग्रस्त होइछि रूसिया रो प्रतिरक्षा मंत्रालय एक विवृति रे कहिछि युक्रेन रो मस्को उपरे आक्रमण रो जवाब रे एही बोमा माड करा जाइछि युक्रेन रो राष्ट्रपति वोल्दिमीर जेलेनस्की रूस को उपरे होइथिबा क्रमागत आक्रमण को 40 दिनिया ब्लिच बोली वर्णना करिथिले रूसर मुख्यतः तैल विशोधनागार गुडी को लक्ष्य करी युक्रेन पक्षरु एही आक्रमण करा जाइथिला प्रधानमंत्री राष्ट्रीय बाल पुरस्कार 2026 पई नामांकन पत्र आह्वान करा जाइछि महिला और शिशु विकास मंत्रालय पक्षरु दिया जाइथिबा सूचना अनुजाई एही पुरस्कार पई 5 रु 18 वर्ष वयस्क पिलांकु ग्रहण करा जिवो आसंता 31 तारिख सुद्धा आवेदन करा जाई पारिबो ऑनलाइन पोर्टल awards.gov.in माध्यम रे आवेदन करा जाई पारिबो फिफा विश्वकप फुटबल प्रतियोगितारे आज स्पेन और ऑस्ट्रिया परस्पर को भेटिबे लॉस एंजल्स स्टेडियम ठारे ग्रुप 32 पर्यायर एही मैच अनुष्ठित हेबो अन्य एक मैच रे पुर्तगाल एवं क्रोएशिया मध्ये खेल अनुष्ठित हेबो आसंताकाली सकाळे भांकबोर ठारे स्विट्जरलैंड एवं अल्जीरिया परस्पर को भेटिबे आईसीसी महिला टी20 विश्वकप क्रिकेट प्रतियोगिता रे आज द्वितीय सेमीफाइनल मैच खेल जिवो लंडन रो केनिंगटन ओवल ठारे लंडन इंग्लैंड एवं दक्षिण आफ्रिका परस्पर को भेटिबे भारतीय समय रात 11:00 एही मैच आरंभ हेबो मुख्य संवाद पुणी थरे भारत जापान संपर्क स्वतंत्र एवं आर्थिक सहभागिता क्षेत्र रे गुरुत्वपूर्ण कहिले प्रधानमंत्री बिहार मध्यप्रदेश एवं गुजरात रे खाली पड़ा विधानसभा आसन रे उपनिर्वाचन पई समय सूची घोषणा कले निर्वाचन कमिशन नुआ दिल्ली में आसंताकाली अनुष्ठित हेबो पंचायतराज जातीय कर्मशाला पूर्वतन सर्वोच्च नेता स्वर्गत खामनेई को अंतिम संस्कार रे जोगदेबा पई आसंताकाली ईरान गस्तरे जिबे भारतर दुई जण उच्चस्तरीय प्रतिनिधि एवं फिफा विश्वकप फुटबल प्रतियोगिता रे आज परस्पर को भेटिबे स्पेन और ऑस्ट्रिया संवाद शेष होला
2: ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
4: ଖଣିଜ ସମ୍ପଦ ବହୁଳ ଏ ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ। ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
3: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ ଜଳଖିଆ ଏବଂ TSI ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ ଜଳଖିଆ ଏବଂ TSR ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତି ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5 ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
5: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF।

0: નીચે કન્ટિન્યુઅસલી એન્ડ ટાઈમલી રિન્યુ કરો. સિટીની કામ પ્રારંભ થઈ ગઈ છે અને આશા કરું છું 2028 સુધી એ પ્રોજેક્ટ કમ્પ્લીટ થતો. બાકી જે પ્રોજેક્ટ રહ્યા છે એમાં રાયસુમાં એરપોર્ટ કન્સ્ટ્રક્શન અપગ્રેડેશન ઓફ ધ કરેન્ટ એરસ્પીડ એ બધાની અમે આશા કરું છું કે 2028 સુધી કમ્પ્લીટ થતો.
1: ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ମତ ରଖି କହିଥିଲେ,
2: ଆମେ 3-4 ବର୍ଷ ପରେ ଯେ ରହୁଥିଲେ କେଉଁଝର ଭୁବନେଶ୍ୱର 5-6 ଘଣ୍ଟା ଲାଗୁଥିଲା, କିନ୍ତୁ ଆଜିକା ଦିନରେ 2-2.5 ଘଣ୍ଟା ତା ଲାଗୁଛି। ଏହାକୁ କହୁଥିଲେ ଆମେ ବିକାଶର ଅନ୍ନାବାଦ କରୁଥିଲୁ। ସବୁ କ୍ଷେତ୍ରରେ ବିକାଶ ହବ ଆମେ ଚିନ୍ତା କରୁଛେ, ସରକାର ଚାହୁଁଛନ୍ତି, ଆମମାନେ ସମସ୍ତଙ୍କ ଇଚ୍ଛା ଅଛି କେଉଁଝର ଜିଲ୍ଲାର ବିକାଶ ହେଉଛି, ଓଡ଼ିଶାର ବିକାଶ ହେଉଛି। ସମସ୍ତଙ୍କ ଦାୟିତ୍ୱ ଆମର ଏଠି ଅଛି, ସମସ୍ତେ ଯେମିତି ଆମେ ମନପ୍ରାଣ ଦେଇ ପ୍ରପର ମନିଟର କରି ଯେଉଁ ଯେଉଁ ପ୍ରୋଜେକ୍ଟ କଥା ହେଉଛି ସେ ଠିକ୍ ସମୟରେ କମ୍ପ୍ଲିଟ୍ କରିବା ଏବଂ ବିକାଶର ଧାରକ ପାଖକୁ ବଢ଼ିବା। ତେଣୁ ଏହି ଅବସରରେ ମୁଁ ସମସ୍ତଙ୍କୁ ପୁଣିଥରେ ନିବେଦନ କରିବି, ଆମ କେଉଁଝର ଜିଲ୍ଲାକୁ ଯେଉଁ ବିକାଶ ଉନ୍ମୁଖ ହୋଇଛି ତାକୁ ଆମେ ଆହୁରି ପ୍ରଶସ୍ତ କରିବା, ସମସ୍ତଙ୍କୁ ସହଯୋଗ ଦେବା, ସମସ୍ତ ସଦିଚ୍ଛା ଯୋଗାଇ ଦେବା ଏବଂ ସମସ୍ତେ ଲାଗି କେଉଁଝର ବିକାଶ ପଥରେ ଆମେ ସାହାଯ୍ୟ।
1: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ ସରକାରୀ ଯୋଜନାର ସଫଳ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିବା ସହ ଗୁରୁତ୍ୱାରୋପ କରି କହିଥିଲେ ଯେ
0: ଆଜି ସାରା ଓଡ଼ିଶାରେ କୋଣ ଅନୁକୋଣରେ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଏହି ଅବସରରେ ଚାରିଆଡ଼େ ସମାରୋହ ସମାଗମରେ ସମସ୍ତେ ମାତିଛନ୍ତି। ଏହି ଅବସରରେ ଆମେ ଯଦି ଦେଖିବା ଆମର ଏହି ସରକାର ଡବଲ ଇଞ୍ଜିନ ସରକାରର ଆଜି ବିକାଶର ଧାରା ଓଡ଼ିଶା ସାରା ଆଜି ଆପଣମାନଙ୍କର ଦୟା ସ୍ନେହ ମମତା ଆଶୀର୍ବାଦ ଯୋଗୁଁ ଏହି ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଆଜି କ୍ଷୁଦ୍ର ଗତିରେ ଆଗକୁ ଆଗକୁ ବଢ଼ି ଚାଲିଛି। ବିକାଶର ଧାରା ମଧ୍ୟ ସେହି ଉପରେ ଦ୍ୱିଗୁଣିତ ହୋଇ ଆଗକୁ ଆଗକୁ ବଢ଼ି ଚାଲିଛି। ଆମ ସରକାର ଯେତେବେଳେ ଶପଥ ନେଲା June 12, 2024 ପ୍ରଥମ 1 ଘଣ୍ଟାରେ ସଙ୍ଗେ ସଙ୍ଗେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଏ ମାଟିର ପୁଅ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କ୍ୟାବିନେଟ୍ ବୈଠକ ଡକାଇଲେ ଏବଂ ବୈଠକରେ ନିଷ୍ପତ୍ତି ନିଆଗଲା 4 ଗୋଟି ମୁଖ୍ୟ ବିନ୍ଦୁ ଉପରେ ଯାହାକି ସାରା ଓଡ଼ିଶାବାସୀଙ୍କୁ ଚକିତ କରିଦେଲା। ସର୍ବପ୍ରଥମେ No. 1 1 ନମ୍ବରରେ ରହିଲା ଶ୍ରୀମନ୍ଦିରର ଚାରିଦ୍ୱାର ସବୁବେଳେ ଭକ୍ତଙ୍କ ପାଇଁ ଖୋଲା ରହିବ। ସେହିଭଳି ଭାବରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ଯେଉଁ ବିରାଜମାନ କରୁଛନ୍ତି ସେ ମନ୍ଦିର ପାଇଁ 500 କୋଟି ଟଙ୍କାର କର୍ପସ ଏବଂ ତୃତୀୟରେ ଆମେ ଯେଉଁ କହିଥିଲୁ ସୁଭଦ୍ରା ମା ମାନଙ୍କୁ ଭଉଣୀମାନଙ୍କ ପାଇଁ ବର୍ଷକୁ 5-5 ହଜାର 2 କିସ୍ତି 10 ହଜାର ଦେବା ପାଇଁ 5 ବର୍ଷରେ 50 ହଜାର ଦେବା ପାଇଁ ତାହା ମଧ୍ୟ ସେ କ୍ୟାବିନେଟ୍ରେ ସଙ୍ଗେ ସଙ୍ଗେ ନିଷ୍ପତ୍ତି ନିଆଯାଇଥିଲା। ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି କୃଷକ ବନ୍ଧୁମାନଙ୍କ ପାଇଁ ଯାହା ଆମେ କହିଥିଲୁ ତାଙ୍କର ଧାନକୁ ଆମେ 2300 ଟଙ୍କାରେ କିଣୁଥିଲୁ ତାକୁ ଆଉ ଆମେ 800 ଟଙ୍କା ଅଧିକ ଦେଇ 3100 ଟଙ୍କାରେ କିଣିବୁ ବୋଲି ତାହା ମଧ୍ୟ ସେ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିଲା ଯାହାକି ସାରା ଓଡ଼ିଶାବାସୀଙ୍କୁ ଚକିତ କରିଥିଲା। କେବଳ ଯେ ଏତିକି ନୁହେଁ, ତାପରେ ଆମର ଏ ଓଡ଼ିଶାର ଆମର ଏହି ମାଟିର ପୁଅ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ବିକାଶର ଧାରା ଏମିତି ଜାରି ରହିଲା ଆଉ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଆମର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦି। ନିହାତି ଭାବରେ ମୁଁ କହିବି ଆଜି ଆମେ ଯେଉଁ କ୍ଷେତ୍ରକୁ ଆଖି ପକେଇବା, ଯଦି ଆମେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଯିବା, ସର୍ବପ୍ରଥମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ତାଙ୍କର ପୂର୍ବରୁ ଯେଉଁ କାର୍ଡଟି ଥିଲା ସେଥିରେ ପରିବାର ପିଛା 5 ଲକ୍ଷର ବ୍ୟବସ୍ଥା ଥିଲା। ଯଦି କାହାର ଦେହ ଖରାପ ହୁଏ କି ରୋଗ ହୁଏ ପୀଡିତ ହୁଅନ୍ତି ତାଙ୍କ ପାଇଁ ଏବଂ ସେହି ପରିବାରରେ ଯଦି ମହିଳା ସଦସ୍ୟ ଥାନ୍ତି ତାହେଲେ ଆଉ 5 ଲକ୍ଷ, ଏମିତିଆ ସେହି କାର୍ଡରେ 10 ଲକ୍ଷ ଥିଲା। ଆମର ଏଇ ଆୟୁଷ୍ମାନ କାର୍ଡରେ ମଧ୍ୟ ସେହି 10 ଲକ୍ଷ ଅଛି। ତାହେଲେ ସମସ୍ତେ ଏଠି ପ୍ରଶ୍ନ କରିବେ ତାହେଲେ ନୂଆଟା କଣ କଲେ ଆପଣଙ୍କ ସରକାର, କଣ କଲେ ଡବଲ ଇଞ୍ଜିନ ସରକାର? ନୂଆ ଏଇଆ ହେଉଛି ଯେ ସେ ପରିବାରରେ ଏଇ 10 ଲକ୍ଷ ତ ଦିଆଯିବ, ତତ୍ ସଙ୍ଗେ ସଙ୍ଗେ କିଛି ଯଦି ସେ ପରିବାରରେ ବୃଦ୍ଧ କିମ୍ବା ବୃଦ୍ଧା ଥାନ୍ତି ଯାହାଙ୍କର ବୟସ 70 ବର୍ଷରୁ ଉର୍ଦ୍ଧ ତାଙ୍କ ପାଇଁ ବୟୁବନ୍ଦନା ଯୋଜନା ମାଧ୍ୟମରେ ଆହୁରି 5 ଲକ୍ଷ ଟଙ୍କା 15 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ତାଙ୍କୁ

ତାପରେ କହିବେ ଯେ ଆଉ କଣ ଏଇ କାର୍ଡରେ ନୂଆ ଅଛି ନା, ପୂର୍ବରୁ ଯେଉଁ କାର୍ଡ ଦିଆଯାଉଥିଲା ପ୍ରତ୍ୟେକ ପରିବାର ପାଇଁ ଗୋଟିଏ କାର୍ଡ ଦିଆଯାଉଥିଲା, ତେଣୁକରି ଯାହାର ଦୁଇ ଗୋଟି ପୁଅ ଥିବେ, କିଏ ବାଙ୍ଗାଲୋରରେ କାମ କରୁଥିବ, କିଏ ଦିଲ୍ଲୀରେ କାମ କରୁଥିବ, ଯଦି ଗୋଟିଏ ପୁଅର ଦେହ ଖରାପ ହେଲା, କାର୍ଡ ରହିଲା ଘରେ, ତାହେଲେ ସେମାନେ ଟ୍ରିଟମେଣ୍ଟ ହେବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ। କିନ୍ତୁ ଆମର ଯେଉଁ ଆମର ସରକାରଙ୍କ ଦ୍ୱାରା ଯେଉଁ ପ୍ରଚଳିତ ଏ ଆୟୁଷ୍ମାନ କାର୍ଡ, ଏଥିରେ କଣ ହବ ନା ପ୍ରତ୍ୟେକ ପରିବାରର ଯେତେ ଜଣ ହିତାଧିକାରୀ ଥିବେ ସମସ୍ତଙ୍କ ପାଇଁ ସେପାରେଟ ଗୋଟିଏ ଗୋଟିଏ କାର୍ଡ ଦିଆଯିବ, ଯାହାଦ୍ୱାରା କି ଯେଉଁଠାରେ ଥାନ୍ତୁ ନା କାହିଁକି ସେମାନେ ଏ ଚିକିତ୍ସାର ଫାଇଦା ଉଠାଇ ପାରିବେ। ଯାହା ହଉ, ଧନ୍ୟବାଦ ଦେବି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦିଙ୍କୁ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ, ଯେଉଁମାନଙ୍କର ଲକ୍ଷ୍ୟ ରହିଛି ଯେ ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶାରେ ପରିଣତ ହେବ 2036 ମସିହା ସୁଦ୍ଧା। ସେହିଭଳି ଭାବରେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି ଏ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ 2047 ମସିହା ସୁଦ୍ଧା। ତେଣୁକରି ଏ ଯେଉଁ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେଉ କି ଭାରତ ବିକଶିତ ହେଉ, ଏଇଥିରେ ଆମେ ସମସ୍ତଙ୍କର ଏଥିରେ ଭାଗିଦାରୀ ରହିଛି। ଆମେ ହଲ୍ ଭିତରେ ଯେତେ ଜଣ ବସିଛେ, ଆଜି ଓଡ଼ିଶାରେ ଯାହା ବି ବିକାଶର ଧାରା ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିଛି, ଆମେ ସମସ୍ତେ ସେଇଥିରେ ଭାଗିଦାରୀ ହେଇ ଲୋକମାନଙ୍କୁ ସରକାରଙ୍କ ସହିତ ଯୋଡ଼ି ଆଗକୁ ଆଗକୁ ନେଇଥିବାରୁ ଆଜି ସଫଳତାର ସହିତ ଆଜି ଆମେ 2 ବର୍ଷରେ ପଦାର୍ପଣ କରିଛି ଆମ ସରକାର। କେବଳ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହଁ, ଯଦି ଆମେ ଶିକ୍ଷା କ୍ଷେତ୍ରକୁ ଦେଖିବା, ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଲୋକଙ୍କର ଯେଉଁ ଚିନ୍ତାଧାରା ଥିଲା ଗ୍ରାମାଞ୍ଚଳରେ କି ମୋ ଛୁଆଟା କେମିତିଆ ଭୁବନେଶ୍ୱରରେ ପଢିବ, ଇଂଲିଶ ମିଡିୟମରେ ପଢିବ, ସେଠି ତାର ଖର୍ଚ୍ଚବାର୍ଚ୍ଚ ମଧ୍ୟ ବଢିଯାଉଥିଲା, ଏବେ ତାର ଦୂରତା କମେଇବା ପାଇଁ ସହର ଏବଂ ଗ୍ରାମାଞ୍ଚଳ ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ଗୋଟିଏ ଶୁଭାରମ୍ଭ କରାଯାଇଛି ଏବଂ ଆଗାମୀ ଆଉ 3 ବର୍ଷ ଭିତରେ ନିହାତି ଭାବରେ ସାରା ଓଡ଼ିଶାରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ଗଢି ଉଠିବ। ଏହାକୁ ଛାଡ଼ିଦେଲେ ଆମେ ଯଦି କୃଷି କ୍ଷେତ୍ରରେ ଆମେ ଲକ୍ଷ୍ୟ ଦେବା, ଆମର ସିଏମ୍ କିଷାନ ଯୋଜନାରେ 2-2 ହଜାର ବର୍ଷକୁ 4 ହଜାର ଟଙ୍କା ତାଙ୍କୁ ସହାୟତା ଦିଆଯାଉଛି। ସେହିଭଳି ଭାବରେ ପିଏମ୍ କିଷାନ ଯୋଜନାରେ 2-2 ହଜାର କରି ତିନିଟି କିସ୍ତିରେ 6 ହଜାର, ସର୍ବମୋଟ 10 ହଜାର କୃଷକ ବନ୍ଧୁମାନଙ୍କ ପାଖକୁ ଦିଆଯାଉଛି ଏବଂ ତତ୍ସଙ୍ଗେ ସଙ୍ଗେ ତାଙ୍କର ଧାନ ଯୋଡ଼ା କିଣୁଛୁ ଆମେ 100 ଟଙ୍କାରେ କିଣୁଛୁ। ଆଉ କଣ କରାଯାଇଛି ନା, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଦୁଇଟି କିସ୍ତି 5-5 ହଜାର 10 ହଜାର ହିସାବରେ ଏବେ ସୁଦ୍ଧା ଆମେ 4 ଗୋଟି କିସ୍ତି ଦେଇସାରିଲୁଣି, ଯାହାଦ୍ୱାରା କି ଆମର ସୁଭଦ୍ରା ଭଉଣୀମାନେ ମା ମାନେ ସେମାନେ ସ୍ୱାବଲମ୍ବୀ ହେଇପାରିଛନ୍ତି। ଆମ ଜିଲ୍ଲାରେ ଏବେ ସୁଦ୍ଧା 1 ଲକ୍ଷରୁ ଉର୍ଦ୍ଧ ଆମର ସୁଭଦ୍ରା ଦିଦି ଏଠି ଆମେ ପାଇସାରିଲୁଣି ଏ ଜିଲ୍ଲାରେ। ଆଗାମୀ ଦିନରେ ଆମେ ଆଶା ରଖିଛୁ ଆହୁରି ଏ ସଂଖ୍ୟା ଆଗକୁ ବଢିବ। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀ, ତାଙ୍କର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିରରେ କେମିତି ଭବ୍ୟ ହବ, ଚିତ୍ର ହବ, କେବଳ ଯେ ଏ ଜିଲ୍ଲାର ନୁହଁ, ବାହାର ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ କେମିତି ଭକ୍ତ ଆସି ସୁରୁଖୁରୁରେ ମା ତାରିଣୀଙ୍କର ଦର୍ଶନ କରିପାରିବେ, ସେଇଥିପାଇଁ ସେ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ ପାଇଁ ଆମ ସରକାର ଏ ମହାନ ସରକାର 313 କୋଟି ଟଙ୍କା ରାଶି ସେ ଘୋଷଣା କରିଛନ୍ତି। ଏବେ ଯୋଜନା ଅଛି ଏ କେନ୍ଦୁଝରର ବାଇପାସ ରୋଡ, ଯୋଉଟାକି ମେକେଲା ଘର ଠାରୁ ଆରମ୍ଭ ହୋଇ ମିଲୁମ ଦେଇକି ଆମର ଝାରବେଲଦାରେ ବାହାରିବ। ଆମର ଟାଉନ ଭିତରେ ଯେତିକି ସବୁ ଟ୍ରାଫିକର ସମସ୍ୟା ଦେଖାଯାଉଥିଲା ତା ଦୂର ହବ। ଏଇଥିପାଇଁ 428 କୋଟି ଟଙ୍କା ମଧ୍ୟ ଆମ ସରକାର ଏ ମୋହନ ସରକାର ଆମ କେନ୍ଦୁଝର ଜିଲ୍ଲାବାସୀଙ୍କୁ ଉପହାସ ଭେଟି ଦେଇଛନ୍ତି। ପଡ଼ବିଲର ରିଙ୍ଗ ରୋଡ, ସେ ବାଇପାସ ରୋଡ ହଉ କି ରିଙ୍ଗ ରୋଡ ହଉ, ତା ପାଇଁ 1581 କୋଟି ଟଙ୍କା ଉପହାର ସ୍ୱରୂପ ଆମ ଜିଲ୍ଲାବାସୀଙ୍କୁ ସେ ଦେଇଛନ୍ତି। ଏହାକୁ ଛାଡ଼ିଦେଲେ ଆମ ଜିଲ୍ଲାରେ ହେବ ଏକ ଟେକ୍ସଟାଇଲ ପାର୍କ ଏବଂ ତତ୍ ସଙ୍ଗେ ସଙ୍ଗେ ଏଠାରେ ଡାଟା ସେଣ୍ଟର ମଧ୍ୟ ହେବ, ଯାହାକି ହିଣ୍ଡାଲକୋର ଦ୍ୱାରା ମିଳିତ ସହଯୋଗରେ ଏଠାରେ ଆମର କେନ୍ଦୁଝରରେ ବଳଭଦ୍ରପୁରଠାରେ ତାହା ହେଉଛି। ଧନ୍ୟବାଦ ଦେବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ, ସେ ଆଜି ଆମର ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ଗୋଟିଏ ମେଗା ଷ୍ଟିଲ ପ୍ଲାଣ୍ଟ କରିବାକୁ ଯାଉଛନ୍ତି, ଯାହାର କି 9 ଗୋଟି ଏବେ ଆଜି ସୁଦ୍ଧା 9 ଗୋଟି ଗ୍ରାମସଭା ସକ୍ସେସଫୁଲି ସେଠି ସରିସାରିଲାଣି ଏବଂ ଏହାକୁ ବାଦ ଦେଲେ ଆମର ରାଇସୁଆ ଏୟାର ଷ୍ଟ୍ରିପ ହେଉ କି ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ହେଉ, ନିହାତି ଭାବରେ ଯେହେତୁ ସେ ଏ ଜିଲ୍ଲା ପୁଅ, ଏ ମାଟିର ପୁଅ, ଆମ ଏ ଜିଲ୍ଲାକୁ କେମିତିଆ ସାରା ଓଡ଼ିଶାରେ 1 ନମ୍ବର ଜିଲ୍ଲା କରିବେ, ସେଇଥିପାଇଁ ତାଙ୍କର ଏ ଦୃଢ଼ ନିଷ୍ପତ୍ତି, ଦୃଢ଼ ପଦକ୍ଷେପ ନିହାତି ଭାବରେ ଆମ ଜିଲ୍ଲାବାସୀଙ୍କ ପାଖରେ ସିଏ ସବୁବେଳେ ଆଦରର ପାତ୍ର ହେଇ ରହିବେ। ନିହାତି ଭାବରେ ଆପଣମାନଙ୍କର ସହଯୋଗ କାମନା କରିବି। ଆଜି ଆପଣମାନେ ଯାହା ବି ବିକାଶ ଦେଖିଛନ୍ତି ଏ 2 ବର୍ଷ ଭିତରେ, ସମସ୍ତଙ୍କର ସହଯୋଗରେ ହିଁ ଆମେ ସବୁ ଲୋକଙ୍କୁ ଆମ ମୁଖ୍ୟ ସ୍ରୋତରେ ସାମିଲ କରିପାରିବା, ଯେଉଁଟାକି ଆମର ଅନ୍ତୋଦୟ ଯୋଜନା ମାଧ୍ୟମରେ ଆମେ ସବୁବେଳେ କହୁ, ଧାଡିର ଶେଷରେ ଠିଆ ହେଇଥିବା ବ୍ୟକ୍ତିଟି କିପରି ଫାଷ୍ଟରେ

0: ଥିବା ବ୍ୟକ୍ତି ଯାହା ସୁବିଧା ସୁଯୋଗ ପାଉଛି ଶେଷ ବ୍ୟକ୍ତି ମଧ୍ୟ ସେ ସୁବିଧା ସୁଯୋଗ ପାଇବ ତାହା ଆମ ରହିଛି। ନିହାତି ଭାବରେ ଆମେ ସମସ୍ତେ ତାକୁ ବାଧ୍ୟ କରି ଆମେ ଗ୍ରାମାଞ୍ଚଳରେ ରହୁଥିବା ଲୋକ ସରକାରଙ୍କର ଯେଉଁ ଜନକଲ୍ୟାଣକାରୀ ଯୋଜନା ଗରିବ କଲ୍ୟାଣକାରୀ ଯୋଜନା ଯେଉଁ ସବୁ ଆସୁଛି ନିହାତି କିପରି ତାଙ୍କ ପାଖରେ ପହଞ୍ଚି ପାରିବ ଏହା ଆମ ସମସ୍ତଙ୍କର। ଆମେ ସମସ୍ତେ ସେଥିପାଇଁ ଆମେ ଉତ୍ତରଦାୟୀ ରହିବା, ସମସ୍ତେ ସେଥିରେ ଭାଗିଦାରୀ ହେଇ ଆମେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରି ଆଗକୁ ଆଗକୁ ବଢିବା।
1: ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ କହିଥିଲେ ଯେ ମୌଳିକ ଚିନ୍ତନରୁ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇଥାଏ। ପ୍ରଶାସନ, ଜନସାଧାରଣ ଏବଂ ସରକାର ଏହି ତିନି ଶକ୍ତି ଯେତେବେଳେ ଏକତ୍ରିତ ହୁଅନ୍ତି ସେତେବେଳେ ଦେଶର ବିକାଶ ତ୍ୱରାନ୍ୱିତ ହୋଇଥାଏ। ଗତ 2 ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସରକାର ଲୋକସେବାର ମନୋଭାବ ନେଇ କାର୍ଯ୍ୟ କରୁଛି ବୋଲି ସେ ମତ ପ୍ରକାଶ କରି କହିଥିଲେ।
2: ମାନ୍ୟ ପ୍ରଧାନମନ୍ତ୍ରୀ, ମାନ୍ୟ ମୁଖ୍ୟମନ୍ତ୍ରୀ, ମାନ୍ୟ ପ୍ରଧାନମନ୍ତ୍ରୀ 12 ବର୍ଷ, ମାନ୍ୟ ମୁଖ୍ୟମନ୍ତ୍ରୀ 2 ବର୍ଷ କେତେ କରିଛନ୍ତି। ମାନ୍ୟ ପ୍ରଧାନମନ୍ତ୍ରୀଙ୍କ ଭିଜନ 2024 ଏବଂ ମାନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିଜନ 2036, ଆଜି ଯେତିକି ପର୍ଯ୍ୟନ୍ତ ଯୋଉ ଆଧାରରେ ଡେଭଲପମେଣ୍ଟ ହେଉଛି ଆଉ କଣ ସଜେସନ ଦେବେ ଆମେ ରାଇଟ୍ ଟାଇମରେ ରାଜ୍ୟର ଆଉ ଦେଶର ଡେଭଲପମେଣ୍ଟ କରିପାରିବୁ, ଏ ବି କିଛି ସଜେସନ ବି ଆପଣମାନଙ୍କ ପାଖରୁ ଆମକୁ ମିଳିବା ଦରକାର। ଆପଣମାନେ ସମସ୍ତେ ଜାଣିଛନ୍ତି ମାନ୍ୟ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହେଲା ରାଷ୍ଟ୍ର ନିର୍ମାଣ, କେବଳ ଦେଶକୁ ନିର୍ମାଣ କରିବା ତାଙ୍କର ଲକ୍ଷ୍ୟ, ମିଶନ ରାଷ୍ଟ୍ର ନିର୍ମାଣ। ତାହେଲେ ରାଷ୍ଟ୍ର ନିର୍ମାଣର ମନ୍ତ୍ରଟା କଣ ନା ରାଷ୍ଟ୍ର କଥା, ତାର ଆଉ ଅଲ୍ଟରନେଟିଭ୍ ଯାହା ଡିସିସନ ଯାହା ଆଇନ ତାକୁ କରିବ ରାଷ୍ଟ୍ର ଆଧାରରେ ହିଁ ଆଣିପାରିବ, କୌଣସି ବ୍ୟକ୍ତି ଆଧାର ନାହିଁ। ତାର ଶକ୍ତି କୁଆଡେ ଆସିବ, କୋଉ ଶକ୍ତି ଆଧାରରେ କରିବ ରାଷ୍ଟ୍ରକୁ ବିକଶିତ ହେବ, ସଶକ୍ତିକରଣ, ମହିଳା ସଶକ୍ତିକରଣ, ଯୁବା ସଶକ୍ତିକରଣ, କୃଷକ ସଶକ୍ତିକରଣ, ଛାତ୍ର ସଶକ୍ତିକରଣ, ଲେବର ସଶକ୍ତିକରଣ, ଇଏ ହେଲା ତାର ସାମର୍ଥ୍ୟ। ତାହେଲେ ଏଇ ଆଧାରରେ ବିକାଶ କେମିତି କରିବ, ଯୋଉଟା ଆମର ବିରାସତ ଅଛି, ଆମର ପୂର୍ବପୁରୁଷମାନେ ଆମର ଇତିହାସରେ ଆମର ବାପା ଜେଜେବାପା ଯେଉଁମାନେ ଯୋଉ ଆଧାରରେ ଆସିଲେ ଇଂରେଜମାନେ ଆସିଲା ପରେ ସମ୍ପୂର୍ଣ୍ଣ ଧୋଇସାତ କରିଦେଲେ। ମାନ୍ୟ ମୋଦିଜୀଙ୍କର ଭିଜନ ଯେ ଆମେ ବିରାସତ ଆଧାରରେ ବିକାଶ କରିବା, ଯାହାଦ୍ୱାରା କି କାହିଁକିନା ବିରାସତ ଆସିବ ଯେତେବେଳେ ବ୍ୟକ୍ତିର ଆତ୍ମାଟା ତା ସହିତ ମିଶିଯିବ, ଆଉ ବ୍ୟକ୍ତିର ଆତ୍ମାଟା ତା ସହିତ ଯେତେବେଳେ ମିଶିଯିବ ବ୍ୟକ୍ତି ଭାବ ଯେ ଏ କାମଟା ମୋର କରୁଛି, ଯେତେବେଳେ ବ୍ୟକ୍ତି ଭାବ ଏ କାମଟା ମୋର କରୁଛି ସରକାର ଯୋଜନା ଗୁଡିକୁ ସରକାରୀ ଅଫିସର ହୁଅନ୍ତୁ, ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ସାଧାରଣ ଜନତା ହୁଅନ୍ତୁ, ଏ କେମିତି କାମ କରିବେ ଯୋଉଟା ମୋଦିଜୀଙ୍କ ସମୟ ଆପଣ ଯଦି ତାଳିପିଟ ଦୀପ ଲଗା ଦୀପ ଲଗେଇଲେ ସାରା ଯୋଉଟା ଆଗରୁ ନଥିଲା, ଆଗରୁ ଉପରୁ କିଏ ଅଧିକ ରାଜନୈତିକ ନେତୃବୃନ୍ଦ କହିଲେ ତଳେ ସମାଜ ତାକୁ ଆସେପ୍ଟ କଲେ, ପ୍ରଶାସନିକ ଅଧିକାରୀ ଆସେପ୍ଟ କଲେ, ପ୍ରଶାସନ ଜନସାଧାରଣ ଆଉ ସତ୍ତା ତିନିଟା ଯାକ ଏକ ହେଇକି ଯେତେବେଳେ ଡେଭଲପ୍ କରିବେ ସେତେବେଳେ ଦେଶର ବିକାଶ ଘଟିବ। ଏଇଟା ହିଁ ମାନ୍ୟ ମୋଦିଜୀ ଆଜି 12 ବର୍ଷ ଭିତରେ ଯେଉଁଟା ତିଆରି କରିଦେଇଛନ୍ତି, ଆଉ ସେଇ ଆଧାରରେ ଆକୁ ସେଥିପାଇଁ ସେ କହିଲେ ସବକା ସାଥ ସମସ୍ତଙ୍କୁ ନେଇକି, ଆଉ ତାର ତାହେଲେ ଏଇ ଯୋଉ କହିଲେ ବିକାଶ କରିବ ତାର ଗୋଟେ ସଂକଳ୍ପ ରହିବା ଦରକାର। ତାହେଲେ କଣ ସେ ସଂକଳ୍ପ ନା ବିନା ସଂକଳ୍ପରେ ଇଏ ଯୋଉ ଲକ୍ଷ୍ୟ ପୂର୍ତ୍ତି ହେବନି, ସଂକଳ୍ପ ହେଲା ଲୋକସେବା, ଯାହା କିଛି ଯୋଜନା ତିଆରି ହେବ କେବଳ ଲୋକମାନଙ୍କର ସେବା କରିବା ପାଇଁ, ଜଣେ ରାଜନୈତିକ ନେତା ଲୋକଙ୍କର ସେବା, ସମାଜର ସେବା, ସାଧାରଣ ଜନତାର ସେବା କରିବା ପାଇଁ। ଆଜି ଯେମିତି ସେବା କହିଲେ ଯେ ମେଡିକାଲରେ ଖର୍ଚ୍ଚ ହେଉଛି ପଇସା ସରକାର ଦେବ, ପାଠ ପଢୁଛି ଛୁଆକୁ ସରକାର ପଇସା ଦେବ, ଝିଅ ବାହାଘର କରୁଛି ସରକାର ପଇସା ଦେବ, ଯୋଉ ଗାଁରେ ଆଜି କିଛି ହେଉଛି ଡେଭଲପମେଣ୍ଟ କାମ ଗାଁରେ ଅନ୍ଧାର ହେଉଛି ସରକାର ପଇସା ଦେବ, ଇଏ ଲୋକ କଲ୍ୟାଣ ଯୋଉଟା କହିଲେ ଲୋକମାନଙ୍କ ସେବା ଭାବ ନେଇକି ଯୋଉ କାମ ହେଉଛି ଇଏ ଏଇ ଆଧାରରେ, ଏଇ ବିଲର ଆଧାରରେ ଆଜି 12 ବର୍ଷ ଭିତରେ ମାନନୀୟ ମୋଦିଜୀ, 2 ବର୍ଷ ମାନନୀୟ ମୋହନ ମାଝିଜୀ ଆଜି ଇଏ ଆରମ୍ଭ କରିଥିଲେ। ସେଥିପାଇଁ ସେ ନାରା ବି ଆଗକୁ ନେଇଥିଲେ ସରକାର ସାଥ, ସରକାର ବିକାଶ, ସରକାର ପ୍ରୟାସ ଆଉ ସରକାର ବିଶ୍ୱାସ। ବିଶ୍ୱାସ ତ ମୋଦିଜୀକୁ ଆପଣମାନେ ଦେଇଛନ୍ତି 14 ଦେଲେ, ତାପରେ 19 ତାକୁ ଅଧିକାର ଦେଲେ, ତାପରେ ଆଉ ଥରେ 24 ଆସିଲା ବେଳେ ମୋଦି ଆପଣମାନଙ୍କୁ ବିଶ୍ୱାସଟା ଭରିବା ପାଇଁ ପ୍ରଥମ ସିଗ୍ନେଚରଟା କୃଷକମାନଙ୍କୁ ନେଇ କଲେ, ପ୍ରଥମ ଯୋଉ ସିଗ୍ନେଚରଟା ଥାର୍ଡ ଟାଇମ୍ ପ୍ରାଇମ୍ ମିନିଷ୍ଟର ହେଲେ ପ୍ରଥମ ସିଗ୍ନେଚରଟା କୃଷକମାନଙ୍କୁ ନେଇ କଲେ। ତେଣୁ ତାପରେ ଏବେ ରିସେଣ୍ଟଲି ଯୋଉ ଯୋଡ଼ିଲେ ଏଇ 4 ବି ଯୋଉ କହିଲି ସେଇଟା ତାକୁ ପୁଣି ଯିବା ମାନେ ତାକୁ କାଟାଗୋରି କଲେ ଗରିବ, ମହିଳା, କୃଷକ, ଯୁବା, ତାର ଭିତରେ ଟୋଟାଲି ସିଷ୍ଟମଟା ପଳେଇ ଆସିଲା। ଆଉ ଏଇ ସିଷ୍ଟମ ଆଧାରରେ ଆଜି ଦେଶ ଆଗକୁ ଯାଉଛି, ଆଜି ଆହୁରି ବି ଦରକାର ଅଛି ସମସ୍ତଙ୍କ ସହଯୋଗ, ଯେମିତି ଆପଣମାନଙ୍କର ପ୍ରୟାସରେ, ସାରା ଜନତାଙ୍କ ପ୍ରୟାସରେ କୋଭିଡ ଭଳିଆ ମହାମାରୀ ସାରା ବିଶ୍ୱରେ ଆମର ପ୍ରଚେଷ୍ଟା ଆମକୁ ତ ବଞ୍ଚେଇଲେ କିନ୍ତୁ ବିଶ୍ୱରେ ଆମର ଯୋଉ ବିଚାରଟା ଥୋଇଲେ ଯୋଉ ବିଚାରଟା ସର୍ଭେ ଭବନ୍ତୁ ସୁଖିଲା ସର୍ଭେ ସନ୍ତୁ ନିରାମୟ ସନାତନୀ ବିଚାର ଯୋଉ ବିଚାରଟା 177 ଦେଶରେ ଯୋଗା କରିଛନ୍ତି ଯେ ଖ୍ରୀଷ୍ଟିଆନ ହେଇଥାନ୍ତି ମୁସଲମାନ ହେଇଥାନ୍ତି କୌଣସି କଣ୍ଟ୍ରି ଏଠି ବିଭେଦ ନାହିଁ ସବୁ ପ୍ରାର୍ଥନା କରୁଛନ୍ତି ଆଉ ଯୋଗ କରୁଛନ୍ତି ଯୋଉ ବିଶ୍ୱଗୁରୁ ଯୋଉଟା କହୁଥିଲେ ଭାରତ ବିଶ୍ୱଗୁରୁ ଆଧାରରେ ଯାଉଛି ଆଜି ଦେବଲିନ ସରକାର ହେଲାବେଳେ ଏଇ ଆଧାରରେ ହିଁ ଆଜି ତଳକୁ ବିକାଶ ହେଉଛି ତେଣୁ ଆପଣମାନଙ୍କର ପୂର୍ଣ୍ଣ ସହଯୋଗ ଦରକାର ଯେ ମାନ୍ୟ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂର୍ତ୍ତି କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂର୍ତ୍ତି କରିବା ପାଇଁ ଏଇଟା ହିଁ ଆପଣମାନଙ୍କ ପାଖରେ ମୋର ଅନୁରୋଧ ଆଦିବାସୀମାନଙ୍କର ଶ୍ରଦ୍ଧା କେନ୍ଦ୍ର ହେଲା ଜଙ୍ଗଲ ଆଜି ବି କିଛି ଦେଶ ରାଜ୍ୟରେ ଅଛି ଚପଲ ଖୋଲିକରି ଜୁହାର କରିବେ ଜଙ୍ଗଲକୁ ତାପରେ ଜଙ୍ଗଲ ଭିତରେ ପହଞ୍ଚୁଛନ୍ତି ଆଦିବାସୀ କିଛି ରାଜ୍ୟରେ ଅଛି କାହିଁକି ନା ସେ ଜଙ୍ଗଲ ଭିତରୁ ହିଁ ତାଙ୍କର ସବୁ ମିଳୁଥିଲା ଖାଇବା ମିଳୁଥିଲା ପଇସା ମିଳୁଥିଲା ସବୁ ମିଳୁଥିଲା ତେଣୁ ତାଙ୍କୁ ଆମେ ଯେତେ ଭାଷଣ ଦେଲେ ବି 150-200 ବର୍ଷ ଭିତରେ ଆଦିବାସୀମାନଙ୍କ ଭିତରେ ବି ଅଣବିଚାର ପଶିଯିବା କାରଣରୁ ସେମାନଙ୍କ ଭିତରେ ଆସିନେ କିନ୍ତୁ ମୋଦି ବି ତାକୁ ପ୍ରଚାର କଲେନି ଖାଲି ଯୋଜନା ବୋଲେ ଥିଲେ ବିଡ଼ି ବିକେ ବନ୍ଧନ ବିକାଶ କେନ୍ଦ୍ର ବନ୍ଧନ ବିକାଶ କେନ୍ଦ୍ରରେ ଜଙ୍ଗଲ ତାଙ୍କ ଗାଁରେ ସେମାନେ ତିଆରି କରିବେ ଜଙ୍ଗଲ ଏପଟ କରିଦେଲେ ଫରେଷ୍ଟ ବାଇଟା ଜଙ୍ଗଲଟା ତାଙ୍କ ନାଁରେ ପଟା ହେଲା ଜଙ୍ଗଲ ଡେଭଲପମେଣ୍ଟ କଲେ ବନ୍ଧନ ବିକାଶ କେନ୍ଦ୍ରରେ 15 ଲକ୍ଷ ଦେଲେ ପ୍ରଥମେ ଟ୍ରେନିଂ ପାଇଁ ତାପରେ କିଣିବା ପାଇଁ 10 ଲକ୍ଷ ଦେଲେ ଷଷ୍ଠ ବେଳୁ ଆଦିବାସୀ ମା ମାନେ ନିଜେ ବେପାର କରିବେ ଲକ୍ଷ ଲକ୍ଷ ଟଙ୍କା ଏଇଟାକୁ ପ୍ରପର ଇମ୍ପ୍ଲିମେଣ୍ଟେସନ କେତେ ରହିଛି ତା ବି ଚାଲିଛି ଇଏ ପ୍ରପର ଇମ୍ପ୍ଲିମେଣ୍ଟେସନ ହେଉ ଠିକ ଜାଗାରେ ପହଞ୍ଚୁ ଯାହାଦ୍ୱାରା କି ଜନଜାତି ହୁଅନ୍ତୁ ସାଧାରଣ ଗରିବ ଲୋକ ହୁଅନ୍ତୁ ଛାତ୍ର ହୁଅନ୍ତୁ କୃଷକ ହୁଅନ୍ତୁ ଆଜି ଷ୍ଟିଲ ପ୍ଲାଣ୍ଟ ହେଉଛି ଆହୁରି ଆପଣଙ୍କର ପୁରା ମୋର ଦରକାର ମୁଁ ଚାହୁଁନି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ହେବ ମୁଁ ଚାହୁଁନି ରାଉରକେଲା ଭଳିଆ କେନ୍ଦ୍ର ହେବ ମୋର କେନ୍ଦ୍ର ଭଳିଆ ହେବ ଆଜି ବି 30% ଆମେ ମାଇନିଂ ଇଣ୍ଡଷ୍ଟ୍ରି ଉପରେ ନିର୍ଭର କରୁଛନ୍ତି 70% ଆଜି ବି ଏଗ୍ରିକଲଚର ଉପରେ ନିର୍ଭର କରୁଛନ୍ତି ସମତୁଲ ଭାବରେ ସେହି ଦିଗରେ କଲେକ୍ଟର ଚଲେଇଛନ୍ତି ସେହି ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଚଲେଇଛନ୍ତି ଆମେ ସମସ୍ତେ ମିଶିଲେ ଷ୍ଟିଲ ପ୍ଲାଣ୍ଟ ବି ହେବା ଦରକାର 70% କେଉଁଝର ଲୋକ ଅଛନ୍ତି ତାଙ୍କର ବି ଆର୍ଥିକ ବିକାଶ ହେବା ଦରକାର ତାହେଲେ କେଉଁଝରଟା ବାରାଣସୀ ଆଗକୁ ଯିବ ନଚେତ ସେଠିକାର ଯେମିତି ମୋ କମିଶନ ଥିଲା ଆମେ ଦେଖିଛି କଷ୍ଟଟା ଅନୁଭବ କରିଛି ବହୁତ ପାଖରୁ ସୁନ୍ଦରଗଡ଼ରେ ଓରାମ ଭାଇ ମାନେ ସେଠିକାର ଷ୍ଟିଲ ପାର୍କ ପାଖରେ ଥିଲେ ଆଜି ବି ଭଟକୁଛନ୍ତି ଗୁରୁଛନ୍ତି ଆସେ କଷ୍ଟ ଲାଗୁଛି ହେବା ଦରକାର ଦେଶର ବିକାଶ ହେବା ଦରକାର ଜିଲ୍ଲାର ବିକାଶ ହେବା ଦରକାର ରାଷ୍ଟ୍ରର ବିକାଶ ମୂଳ ବ୍ୟକ୍ତି ଯୋଉମାନଙ୍କର ତାଙ୍କର ବିକାଶ ହେବା ଦରକାର ସେହି ଆଧାରରେ ବି ମାନନୀୟ ମୋଦି ଯୋଜନା ବଢେଇ ଦେଇଛନ୍ତି ଆଗରୁ ନଥିଲା ଆମେ କେବଳ ସବୁ ମିଶିକି ତାକୁ ଇମ୍ପ୍ଲିମେଣ୍ଟ କରିବା
1: ଏହି ଅବସରରେ ଏକ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ସାମ୍ବାଦିକମାନେ ଜିଲ୍ଲାର ବିକାଶ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମନ୍ଦରଧର ମହାଲିକ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକଙ୍କ ସହ ଅନ୍ୟ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ ଘୋଷଣା କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ନମସ୍କାର।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ କେତୋଟି ଦେଶଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ସାଥୀ ନିବେଦନ କରୁଛନ୍ତି ପାରମ୍ପରିକ ରଚନାର ଗୀତଟିଏ।

ନିବେଦନ କଲେ ଦେଶଭକ୍ତି ଗୀତ, ପରିବେଷଣ କଲେ ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ଶୈଳଭାମା ମହାପାତ୍ର। ଆକାଶବାଣୀ କେନ୍ଦୁଝର ଏଥର ଆଳାପ ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ସତ୍ୟଜିତ ସାମନ୍ତରାୟ।

0: କରିକି ଥୋଇବେ ଏବଂ ଦେଖିବେ 20 ମିନିଟ୍ ପରେ ଦେଖିବେ ସେ ଅଧଘଣ୍ଟା ହୋଇଗଲା। ତା'ମାନେ ଆମେ ଅଲରେଡ଼ି ଯାଇଛେ କେତେ ସମୟ, ଆମକୁ ଅଧଘଣ୍ଟା ଡାକ୍ତରଖାନା ପହଞ୍ଚିଛେ, ସେମାନେ ଡିସିସନ୍ ନେଉଛନ୍ତି ଯେ ଆମେ ଆଣ୍ଟିଭେନମ୍ ଦେବା ବା ନଦେବା, ସିଏ ଅଧଘଣ୍ଟା ହୋଇଗଲା।
1: ତା'ମାନେ ଟ୍ରିଟମେଣ୍ଟ କରିବା ବେଳକୁ
0: ଅଲରେଡ଼ି ଗୋଟେ ଗୋଲ୍ଡେନ୍ ଆୱାର ମୋତେ
1: ପହଞ୍ଚିଗଲେ,
0: ଯେତେ ସେଠି ପହଞ୍ଚିଲେ ତାପରେ ମନେକର ଏଲର୍ଜି ହେଲା କିମ୍ବା ସିରିୟସ୍ ହେଲାଣି, ସେତେବେଳେ ସେ କ'ଣ କରିବେ? ଆଜ୍ଞା ଆମେ ରେଫର କରୁଛୁ ଆପଣ ଅମକ ମେଡ଼ିକାଲ କଲେଜକୁ ଯାଆନ୍ତୁ, ତା ଉପରେ ଜିଲ୍ଲା ମେଡ଼ିକାଲକୁ ଯାଆନ୍ତୁ। ଜିଲ୍ଲା ମେଡ଼ିକାଲକୁ ଆସିଲାକୁ ସିଏ ଆହୁରି
1: ଗୋଟେ ଘଣ୍ଟା ଲାଗିବ,
0: ଅଧଘଣ୍ଟା ଗୋଟେ ଘଣ୍ଟା ଲାଗିବ। ମୁଁ କହିପାରୁନି ଯେଉଁଟା ଆମେ ପାଖରେ ପହଞ୍ଚିଲେ କେଉଁଝର ମୟୂରୀ ମଧ୍ୟରେ ଲମ୍ବା ଲମ୍ବା ଏରିଆ ପଡ଼ୁଛି, ଗୋଟେ ଛକରୁ ଆଉ ଗୋଟେ ଛକ ବା ଗୋଟେ ଜାଗାରୁ ଆଉ ଗୋଟେ ଜାଗା, ତ ସେଇଟା କାରଣ ହେଉଛି ଆମେ ସେଠି ପୁଣି ଯାଇ ମେଡ଼ିକାଲ କଲେଜରେ ବା ଜିଲ୍ଲା ମେଡ଼ିକାଲରେ ପହଞ୍ଚିଲା ବେଳକୁ ସେଠିକି ବାଧ୍ୟ ହେଇକି ଆଇସିୟୁ ଦରକାର ପଡ଼ୁଥିବ, ଆଇସିୟୁ ଅଛି ବା ନାହିଁ, ଲୋକଟି ଆଇସିୟୁ ଦରକାର ପଡ଼ୁଥିବ, ଯଦି ଠିକ୍ ଟାଇମ୍ରେ ଭେଣ୍ଟିଲେଟର୍ ନ ହୋଇପାରିଲା ତାହେଲେ ସେ ସ୍ଥିତି ଯଦି ମରିଯିବ। ଏଇଟା ହେଉଛି ମୂଳ କାରଣ। ଆମେ ତେଣୁକରି ପ୍ରପୋଜାଲ୍ ଦେଇଛୁ ସରକାରଙ୍କୁ, ଏଇ ଯେଉଁ ନବା ଆଣିବା କରିବା ଭିତରେ ଆମେ ଗରିବ ଲୋକ, ଆପଣ ଭାଇ ହିସାବରେ ମୋତେ ନେଇଯାଉଛନ୍ତି, ଆମର ପଇସା ନେଇ ଆପଣ ଗଲାପରେ ଯଦିଓ କେଉଁଝରରେ ଗୋଟେ ବାଟରେ ଭଲ ପ୍ରାଇଭେଟ୍ ମେଡ଼ିକାଲ ଥିଲେ ମଧ୍ୟ ତାଙ୍କର ଆସୁ ଥିଲେ ମଧ୍ୟ ଆପଣ ସେ ନେଇପାରିବେନି, କାରଣ ପକ୍ଷେ ପଇସା ନାହିଁ,
1: ପଇସା ନାହିଁ।
0: ଆପଣ କ'ଣ ଯିବେ? ଗଭର୍ଣ୍ଣମେଣ୍ଟକୁ ଯିବେ, ଗଭର୍ଣ୍ଣମେଣ୍ଟକୁ ଯଦି ଆଇସିୟୁ ନଥିବ ପୁଣି ସେ ରେଫର କରିବା ଆମ ମେଡ଼ିକାଲ କଲେଜକୁ ଯାଆନ୍ତୁ, ପୁଣି ସେଠି ନେଇଯିବେ, ତ ଆହୁରି ସମୟ ଲାଗିଗଲା। କିନ୍ତୁ ଯଦି ଆପଣଙ୍କର ପଇସା ଥାଆନ୍ତା, ଆପଣ ବା ଇନ୍ସୁରାନ୍ସ କାର୍ଡ଼ ଥାନ୍ତା ଅଲଗା କଥା, ଆପଣ ଯିବେ କ'ଣ କରିବେ, ସାଙ୍ଗେ ସାଙ୍ଗେ ପ୍ରାଇଭେଟ୍ ଆଣିବେ, ମୁଁ ପ୍ରାଇଭେଟକୁ ନେଇଯିବି, ତ ସେଠି ତା ଜୀବନ ବଞ୍ଚିବାର ସମ୍ଭାବନାଟା ବଢ଼ିଯାଉଥିଲା,
1: ବଢ଼ିଯାଉଥିଲା,
0: ତ ସେ ସମସ୍ୟାଟା ହେଉଛି। ତେଣୁକରି ମୁଁ ଗୋଟେ ପ୍ରସ୍ତାବ ଦେଇଛି RMSC ଜରିଆରେ ଯେ ଆମେ ସାପ କାମୁଡ଼ାଟାକୁ ଯଦି ସରକାର ନୋଟିଫାଏବୁଲ୍ କଲେଣି, ଆପଣ 4 ଲକ୍ଷ ଟଙ୍କା ଲେଖାଏଁ ଦେଉଛନ୍ତି, ମଲା ପରେ ବଞ୍ଚିଲା ବେଳେ କିଏ ଦେଉନାହାନ୍ତି? ଫର୍ ଏକ୍ସାମ୍ପଲ୍ ଆପଣ 4 ଦିନ ମଧ୍ୟ ବଞ୍ଚେଇ ଦିଅନ୍ତୁ, 4 ଦିନରେ ଧରନ୍ତୁ ମ୍ୟାକ୍ସିମମ୍ ଡୋଜ୍ ମାନେ ପ୍ରୋଟୋକଲ୍ ଅନୁସାରେ କାହାକୁ ଯଦି 30 ମାଇଲ୍ ଆଣ୍ଟିଭେନମ୍ ଦିଆଗଲା ଆଉ ଦରକାର ନାହିଁ, ତା'ମାନେ 30 ମାଇଲ୍ ଆଣ୍ଟିଭେନମ୍ ହେଲେ 500, 600, 700 ବି ପଡ଼ିଲା ଦିଗଟାକୁ, 600 ଟଙ୍କା ପଡ଼ିଲେ ମଧ୍ୟ 36, 800 ଟଙ୍କା ପଡ଼ୁଛି। ଗଭର୍ଣ୍ଣମେଣ୍ଟ ତ ପୁଣି ମାଗଣା ଦେଉଛି ନା, ମାଗଣାରେ ଆଣ୍ଟିଭେନମ୍ ତୁମେ ଦେଉଛ, ଗଭର୍ଣ୍ଣମେଣ୍ଟ ଦେଉଛି, ତା ବାଦେ ଟେଷ୍ଟ ଫେଷ୍ଟ ସବୁ ମାଗଣା ହେଉଛି। ଆଇସିୟୁ ଯଦି ଦରକାର ପଡ଼ିଲା, ଗୋଟେ ଦିନ ଆଇସିୟୁ ଯଦି 3,000, 4,000, 5,000 ବି ଖର୍ଚ୍ଚ ହେଲା, 3 ଦିନରେ 15,000 ଟଙ୍କା ସମସ୍ତଙ୍କୁ ଲାଗୁନାହିଁ,
1: ଲାଗୁନାହିଁ,
0: ତ ଇଏ 15-20 ହଜାର ଆଣ୍ଟିଭେନମ୍, ଇଏ 15-20 ହଜାର ହେଲା ଆଇସିୟୁ, ଆଉ ମେଡ଼ିସିନ 10 ହଜାର, ତା'ମାନେ 20-40, 40-10 ହଜାର ଲାଗୁ, ମାତ୍ର 50,000 ଟଙ୍କାରେ ଲୋକଟା ବଞ୍ଚିବ ହିଁ ବଞ୍ଚିବ। ଯଦି 50,000 ସରକାର ଆମେ 50,000 କେତେ 50,000 ଦେବୁ, କ'ଣ ଆମର ଲାଭ ମିଳିବ, କ୍ଷତି ହେଇଯିବ? ନା ନା, ଏଇ 50,000 ଦେବା ଦ୍ୱାରା ଲୋକର ଯେଉଁ ବଞ୍ଚିଯିବ, ଆପଣ ଯେଉଁ 4 ଲକ୍ଷ ଟଙ୍କା ଦେଇଥାନ୍ତେ 2 ଦିନ ପରେ ସେ ମଲା ପରେ ବା ମାସେ ପରେ ପୋଷ୍ଟମର୍ଟମ୍ ରିପୋର୍ଟ ପାଇଲା ପରେ, ସେଥିରୁ 3.5 ଲକ୍ଷ ଟଙ୍କା ବଞ୍ଚିଗଲା ସରକାରଙ୍କର, ତ ଆପଣ ପ୍ରଥମରୁ ଟଙ୍କା ଦେବେ, ଲୋକଟା ବଞ୍ଚିବ ଆପଣ କାମରେ ଲାଗିବ, ଲୋକଟା ମରିଲା ପରେ 4 ଲକ୍ଷ କ'ଣ କାମ ଲାଗିବ, 4 ଲକ୍ଷ ଟଙ୍କା ବଞ୍ଚିପାରିବ? 4 ମାନେ ତାଙ୍କର ଭୋଜି ଭାତ ଯେଉଁ କ'ଣ କହିଲେ ସାର୍, ତା ଯେଉଁ ଧାର କରଜ କରିଥିବେ ଗରିବ ଲୋକ, ସେ 4 ଲକ୍ଷ ସୁଝି ରହିବା ପଳେଇବ। ତ ଆମେ ସେଥିପାଇଁ କହୁଛୁ ଆପଣଙ୍କ ମାଧ୍ୟମରେ, ମୁଁ ବି ଆପଣଙ୍କ ଜରିଆରେ ଜଣାଇବାକୁ ଚାହୁଁଛି ଯେ ଆମେ ଲୋକମାନେ ଚେଷ୍ଟା କରନ୍ତୁ, ସେଇଟା ସରକାରଙ୍କୁ ଆମେ ଦାବି ଦେବା, ସମସ୍ତେ ଜନପ୍ରତିନିଧି ମାନେ ଲାଗନ୍ତୁ, ଥିଲା ଆମେ ଲାଗିଲେ ତ ହେବନି, ଆମ MLA ମାନ୍ୟବର ମନ୍ତ୍ରୀମାନେ ମାନ୍ୟବର MLA ମାନେ ସେମାନେ ଚେଷ୍ଟା କରନ୍ତୁ, ଏଇ ଜିନିଷ ଯଦି ହଉ ସରକାର ଘୋଷଣା କରନ୍ତୁ, ଯିଏ ଯେଉଁ ଡାକ୍ତରଖାନା ଗଲେ ତାଙ୍କୁ ଫ୍ରି 4 ଦିନ ମଧ୍ୟ ଫ୍ରି କର, ତାପରେ ସେ ବଞ୍ଚିଯିବ ଆଉ କହୁଛି। ତ ତେଣୁକରି ଲୋକଟି ବଞ୍ଚିପାରନ୍ତା, ବଞ୍ଚିଲେ କ'ଣ, ଯେଉଁ 1,000 ଜଣ ଲୋକ ପ୍ରାୟ ବର୍ଷକୁ ମରୁଛନ୍ତି, ମୁଁ କହୁଛି ସିଓର ତାହେଲେ କମ୍ସେ କମ୍ 4 ଭାଗ ଲୋକ ବଞ୍ଚିଯିବେ, ମାନେ 750 ଲୋକ ଆରାମସେ ବଞ୍ଚିବେ, ବାକି ଯେଉଁ ଆକ୍ସିଡେଣ୍ଟ ଯେଉଁ ଗାଡ଼ି ଯିବା ସେ ତ ଲୋକ ମରୁଛନ୍ତି, ବା ଜୋରରେ କାମୁଡ଼ିଥିବ ସେ କ'ଣ ହେଇଥିବ ଗୁଣିଆ ପକାଇ ସେ ଅଲଗା କଥା, ତାପରେ ଆମେ କରିବା ଷ୍ଟେପ୍ ନେବା ଗୁଣିଆକୁ ଅଫିସରେ ଅଲଗା କଥା। କିନ୍ତୁ ଏଇ 4 ଲକ୍ଷ ଟଙ୍କା ଆମେ ଡିସ୍କସନ୍ କଲା ଭିତରେ ଆଉ ଗୋଟେ କଥା ମୁଁ କହିଦେଉଛି, ଜନସଚେତନତା ଦରକାର। ଏବେ ଗୋଟେ ନୋଟିଫିକେସନ୍ ଗତ ମାସରେ ବାହାରିଲା, ସରକାର ଗେଜେଟ୍ ବାହାର କଲେ, ବନ୍ୟପ୍ରାଣୀ ଆକ୍ରମଣରେ ଯଦି କୌଣସି ବ୍ୟକ୍ତିର କ୍ଷତି ହେବ, ସବୁ ଗଣା ମଧ୍ୟରେ ପ୍ରକାଶିତ ହେଇଥିଲେ ସମସ୍ତେ ଜାଣିଥିବେ, ତାକୁ 10 ଲକ୍ଷ ଟଙ୍କା ଦିଅ, ଆପଣ ଠିକ୍ କଥା କହିଛନ୍ତି। ସାପ ମଧ୍ୟ ଗୋଟେ ବନ୍ୟପ୍ରାଣୀ, ନାଗ, ତମ୍ପ, ଚନ୍ଦନବୋଡ଼ା, ଐରାଜ, ଏମାନେ ସବୁ ସିରିଏଲ୍ 1 ବନ୍ୟପ୍ରାଣୀ, ବନ୍ୟପ୍ରାଣୀ। ହାତୀ ବାଘ କାହାକୁ ମାରିଦେବେ ସିଏ 10 ଲକ୍ଷ ଟଙ୍କା ପାଇବ, ହାତୀ ବାଘକୁ ଆପଣ ଯଦି ମାରି ଶିକାର କଲେ ଆପଣଙ୍କୁ ମଧ୍ୟ 7% ଜେଲ୍ ହେବ, ସାପକୁ ଆପଣ କିଣା ବିକା କଲେ ସାପକୁ ବାଡ଼େଇ ମାରିଲେ ମଧ୍ୟ ସମାନ ଜେଲ୍, ସାପକୁ ବାଡ଼େଇ ମାରିଲେ ଆମେ ଜେଲ୍ ଯିବା, ସାପ ଆମକୁ କାମିଲେ ଆମେ ମରିବା, ହାତୀ ବା ବାଘ ଦ୍ୱାରା ଯେଉଁ ଲୋକ ମରୁଛି ତାକୁ ଆପଣ 10 ଲକ୍ଷ ଦେବେ ସମାନ, ଆଇନ ଆକାରରେ ସମସ୍ତେ ସମାନ। ତାହେଲେ ସାପ ଯଦି କାମୁଡ଼ୁଛି ଲୋକଟା ମରିଯାଉଛି, ତାକୁ କ'ଣ ପାଇଁ 10 ଲକ୍ଷ ଟଙ୍କା ଦିଆ ନଯିବ? ଆଗରୁ ଯେ ମରୁଛି ତାକୁ କିଛି କରିହେବନି, ଯେବେଠୁ ସରକାରଙ୍କର ଗେଜେଟ୍ ବାହାରିଲା, ନୋଟିଫାଏ ଯେଉଁ ଡେଟ୍ଟା ବାହାରିଲା, ତା ପରଠୁ ଯେଉଁମାନେ ମରିଛନ୍ତି ତାଙ୍କର ପୋଷ୍ଟମର୍ଟମ୍ ରିପୋର୍ଟ ଯଦି ଆସିଯାଇଥିବ ସେ ରିପୋର୍ଟଟିକୁ ଧରନ୍ତି, ଏବଂ ଆପଣ ଯେଉଁଠି ଆପ୍ଲାଏ କରିଥିଲେ ଆପଣଙ୍କ ଡିଏଫ୍ଓକୁ ଯାଆନ୍ତୁ, ତାକୁ କରନ୍ତୁ, ଯଦି ନ ଶୁଣୁଛନ୍ତି ଆପଣ ଡକ୍ଟରକୁ ଜଣେ ଯାଆନ୍ତୁ ସାଙ୍ଗେ ଧରିକି, ବୁଦ୍ଧିବାଦରେ କରନ୍ତୁ, ଆଜ୍ଞା ସାପ ଗୋଟେ ବନ୍ୟପାଣି, ଆପଣ ଚିଠି ଲେଖା ହେଇଛି, ଏଠି ଲେଖା ହେଇଛି ବନ୍ୟପାଣି ଆକ୍ରମଣ ଯିଏ ଲୋକଟି ମରିବ ଆପଣ ତାକୁ 10 ଲକ୍ଷ ଟଙ୍କା ଦେବେ। ଯଦି ନ ଶୁଣିବେ ହାଇକୋର୍ଟରେ ରିଟ୍ ପିଟିସନ୍ ଫାଇଲ୍, ପ୍ରଥମ ଡେଟ୍ରେ ଆପଣଙ୍କୁ କେତେ ଗୁଣ ମିଳିବ, ଆମେ କ୍ଷତି କରୁଛୁ କାହିଁକି ଦେବୁନି? ଆମେ ସାପ ବାଡ଼େଇବା କଥା ମନା କରୁଛ, ବନ୍ୟପାଣି ଆଇନ ଆମକୁ ବାନ୍ଧିଦେବ, ଆମେ ସାପ କ'ଣ ମରିବୁ? ତମେ ବାଘ ମାରିଲେ କେଉଁଠି ଲେଖା ହେଇନି, ଲେଖା ତ ହୋଇନି, ଲେଖା ହେଇଛି କି ହାତୀ ବାଘ ମାରିଲେ ଖାଲି ଦିଆହେବ ବୋଲି, କିଏ ଦେବ ଆମର ମତଲବ ନାହିଁ। ସାପ କାମୁଡ଼ା ଯେଉଁ କ୍ଷତିପୂରଣ ଚିକିତ୍ସା କରୁଛି ହେଲ୍ଥ ଡିପାର୍ଟମେଣ୍ଟ, ସୁରକ୍ଷା ଦେଉଛି ବନ ବିଭାଗ, ଟଙ୍କା

0: ରେଭିନ୍ୟୁ ଡିପାର୍ଟମେଣ୍ଟ ଓଷ୍ଟିମା ମାଧ୍ୟମରେ ତିନିଟା ବିଭାଗ ଯାଉଛି, କିଏ ପଇସା ଆମର ମତଲବ କିଛି ନାହିଁ, ଆମର ଦରକାର ଲୋକ ପାଇବା ଦରକାର, ହାତୀ ଲୋକ ଲୋକ ମରୁନାହାନ୍ତି ବାଘରେ ଯଦି ମରୁଛନ୍ତି ତାଙ୍କୁ ଦିଆହେଉଛି, ଆମର ପ୍ରଜା ହିସାବରେ ଆମର ହକ୍ ଅଛି, ସରକାରଙ୍କର ସର୍ବୋତ୍ତମ ପ୍ୟାକେଜ୍ ଆମେ ପାଇକୁ ଆମର ହକ୍ ଅଛି, ସମ୍ବିଧାନ ମୁଁ ଅଧିକ ଦେଇଛି, ୱେଲଫେୟାର ଷ୍ଟେଟ୍ ଆମର ଆର୍ଟିକଲ ଯାହା ଯେତିକି କହୁଛି ଆମର ସାମ୍ବିଧାନିକ ଆମର ଅଧିକାର ସେଇଟା ସେମାନେ ଆମକୁ ଦେବାକୁ ବାଧ୍ୟ। ତ ୱେଲଫେୟାର ସ୍କିମ୍ ଯଦି ଲାଗୁ କଲେ ମୋ ବାପା ମନେକର ହାତୀ ମାରିଦେଲେ ମୋ ବାପା କାହିଁ ଚାଲକା ପାଇବି, ମୋ ବାପା ସାପ କାମୁଡ଼ିଲେ ମୁଁ ଚାଲକା କାହିଁ ପାଇବି, ତେଣୁ ସମସ୍ତେ ପାଇବା ଦରକାର। ତେଣୁକରି ଆପଣମାନେ ଏଇଟା ଆନ୍ଦୋଳନ ହେବା ଦରକାର, ମିଡ଼ିଆ ଗଣମାଧ୍ୟମ ପ୍ରତିନିଧିମାନେ ଏବଂ ଲୋକମାନେ ଏଇଟା କଲେ ସରକାର ବାଧ୍ୟ ହେବେ ଲାଗୁ କରିବା ପାଇଁକି। ଆମେ ଚାହୁଁଛୁ ସ୍କିମ୍ କଲେ ସ୍କିମ୍ ଲାଗୁ କରିବା ଦାୟିତ୍ୱ ଲାଗୁ କରିବେ, ଗଣମାଧ୍ୟମର କାମ ଜଣାଇବା ଦାୟିତ୍ୱ ଆମେ ସ୍ୱେଚ୍ଛାସେବୀ ହିସାବରେ ସମାଜସେବୀ ତ ଆମେ ଆପଣଙ୍କୁ ଜଣାଇଦେଲୁ। ବର୍ତ୍ତମାନ ଲୋକମାନେ କିନ୍ତୁ ଆମେ PL ଯଦି ଭାବୁଥିବେ ଯିଏ କ୍ଷତିଗ୍ରସ୍ତ ହେବ, ମୋ ଲୋକଟି ମରିଯାଇଛି ଆଜ୍ଞା, ମୁଁ ଏଇ ସ୍କିମ୍ରେ ମୋତେ 4 ଲକ୍ଷ ମିଳିବ, ଗଭର୍ଣ୍ଣମେଣ୍ଟର ନୂଆ ସ୍କିମ୍ ବାହାରିଛି ଏ ସ୍କିମ୍ରେ ତ 10 ଲକ୍ଷ ମିଳିବ, ତାହେଲେ ହାଇକୋର୍ଟ ବାଚିରପତି ମାନେ ସେ ସାଙ୍ଗେ ସାଙ୍ଗେ ହୃଦୟତ ସେତେବେଳେ ଇମ୍ପୋର୍ଟାଣ୍ଟ ଭାବେ 10 ଲକ୍ଷ ଟଙ୍କା ପାଇଁ ଅର୍ଡ଼ର ଦେବେ।
1: ସାପ କାମୁଡ଼ିଲେ ଆମକୁ ବିଭିନ୍ନ ପ୍ରକାର ସହାୟତା ଅଛି, ସାପ କାମୁଡ଼ିଲା ପୂର୍ବରୁ ଆମେ ବିଭିନ୍ନ ଚିକିତ୍ସା ସହାୟତା ମଧ୍ୟ ସରକାର ଯୋଗାଇ ଦେଉଛନ୍ତି। ତେବେ ଆମେ ପ୍ରଥମେ ଜାଣି ରଖିବା ସାପ କେତେ ପ୍ରକାରର, ସବୁ ସାପ କ'ଣ କାମୁଡ଼ିଲେ ବିଷ ହୁଏ?
0: ଦେଖନ୍ତୁ ଆମେ ଯଦି ଧରିବା 2 ପ୍ରକାର ଧରି ଆପଣଙ୍କୁ ଧରିବା, ଗୋଟେ ବିଷଧର ଗୋଟେ ବିଷହୀନ, ବିଷଧରଙ୍କ ଭିତରେ ମଧ୍ୟ କାହାର ବହୁତ ବିଷ ଅଛି, କାହାର ଅଳ୍ପ ବିଷ ଅଛି,
1: ଆଜ୍ଞା
0: ଅଧିକ ବିଷ ଅଛି ମଣିଷ ମରିପାରିବ, ଅଳ୍ପ ବିଷ ଥିବ ଯେଉଁ ଲାଉଡ଼ିଙ୍କା ସେବା ବା କ୍ୟାଟ୍ ଟିଙ୍କ ୟାଙ୍କର ବିଷ ନାହିଁ। କିନ୍ତୁ ମୋଟାମୋଟି ଭାବରେ ଆମେ ଯେଉଁ ଆପଣଙ୍କର ଏହା ମଧ୍ୟ ଆପଣ କହିବାକୁ ଚାହୁଁଥିଲେ, 2 ପ୍ରକାର ବିଷଧର ସେ ବତାନ୍ତି, ଗୋଟେ ବ୍ରଡ଼ଲି ନ୍ୟୁରୋଟକ୍ସିକ୍ ଆଉ ଗୋଟେ ହେମୋଟକ୍ସିକ୍। ନ୍ୟୁରୋଟକ୍ସିକ୍ କେଉଁ ବିଷ ଯେଉଁଟା ସ୍ନାୟୁ ସଂସ୍ଥାନକୁ ପ୍ରଭାବ ପକାଏ, ସ୍ନାୟୁ ସଂସ୍ଥାନ ସେଇଟା ପ୍ରଭାବ ପକାଏ। କିଏ କିଏ ଗୋଟେ ନାଗସାପ ତମ୍ପସାପ ଏମାନେ ହେଉଛନ୍ତି ନ୍ୟୁରୋଟକ୍ସିକ୍, ଚିତିସାପ ରଣାସାପ ସେମାନେ ମଧ୍ୟ ନ୍ୟୁରୋଟକ୍ସିକ୍, ହେମୋଟକ୍ସିକ୍ କୁକୁଡ଼ା ମେଲି ଭାଇପର, କିଙ୍କ ବୁଡ଼ା ମଧ୍ୟ ନ୍ୟୁରୋଟକ୍ସିକ୍, ଆଉ ହେମୋଟକ୍ସିକ୍ ଯେତେକ ଭାଇପର ରହିଲେ ଚନ୍ଦନବୁଡ଼ା ଡାଳୁଆବୁଡ଼ା ଯେଉଁ ଗଛା ରୁହନ୍ତି ବାମପିଠ ଭାଇପର, ଆଉ ଧୂଳିଆ ବୁଡ଼ା ଗୋଟେ ସସ୍କେଲ ଭାଇପର, ଏମାନେ ହେଉଛନ୍ତି ଡେଞ୍ଜର ସାପ ବୁଡ଼ା ସାପ ଶ୍ରେଣୀର, ଏମାନେ ହେମୋଟକ୍ସିକ୍ ଆମ ରକ୍ତକୁ ପାଣି ଫଟେଇ ଦିଅନ୍ତି, ରକ୍ତ ସହିତ କ୍ଲଟ୍ ହେବାକୁ ଦିଅନ୍ତି ନାହିଁ, ତ ସେଇଟା ହେଉଛି ସମସ୍ୟା କରେ। ବାକି ରହିଲା ଆମେ ନାଁ ଧରିକି କହିବା କେଉଁ ସାପ ବିଷଧର, ଏ ଯେଉଁ ସାପ ଓଡ଼ିଶାରେ ସ୍ଥଳଭାଗରେ ଯେଉଁ ଦେଖାନ୍ତି ତାଙ୍କ ଭିତରେ 2ଟା କୋବ୍ରା, ନାଗ ସାପ ଗୋଟେ, ତମ୍ପ ସାପ ଗୋଟେ, 2ଟା କ୍ରେଟ୍ ଚିତି ସାପ ରୁଣା ସାପ, 3ଟା ଭାଇପର, ଗୋଟେ ବାମ୍ବୁପିଟ ଭାଇପର, ଗୋଟେ ସସ୍କେଲ ଭାଇପର, ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ରସେଲ୍ସ ଭାଇପର, 3ଟା ଭାଇପର, ଆଉ ଗୋଟେ କିଙ୍ଗ କୋବ୍ରା, ଆଉ ଗୋଟେ ହେଉଛି ଶିମିଳିପାଳରେ ଦେଖାଯାଇଥିଲା ରେଡ୍ ନେକେଡ୍ କିଲ୍ବ୍ୟାକ୍, ନାଲି ବେକବାଲା ଧଣ୍ଡ ସାପ, କେଉଁଝର ଅଛି କି ନାହିଁ ମୁଁ ଜାଣିନି, ଥାଇପାରେ ମୁଁ ସେଥିପାଇଁ କହୁଛି। ତ ସିଏ କାମ ତାର ଅବଶ୍ୟ ଆଣ୍ଟିଭେନମ୍ ଯଦିଓ ନାହିଁ, ସିଏ କାମ ମଧ୍ୟ ଲୋକଙ୍କର ମାନେ ଇକୋନୋମିକ ହେଲା କ୍ଷତି ହେଉଛି, ଲୋକଙ୍କର ବହୁତ ଶାରୀରିକ ଭାବରେ କ୍ଷତି ହେଉଛି, ତ ସେଥିପାଇଁ ଏଇ ସାପ ମିଳୁଛନ୍ତି। ବାକି ଯେଉଁ ସାପ ସମୁଦ୍ର ସବୁ ସାପ ଯଦି ବିଷଧର, କେଉଁଝର ବା ମୟୂରଭଞ୍ଜ ସେଗୁଡ଼ା ନାହାନ୍ତି, ଉପକୂଳ ଅଞ୍ଚଳରେ ଖାସ କରି ଯେଉଁମାନେ ସମୁଦ୍ର ଭିତରୁ ଗଲେ ମାଛ ଧରିବାକୁ ଯାଉଛନ୍ତି, ତାଙ୍କ ଜାଲରେ ପଡ଼ିଗଲା, ସେ କାଟିକି ଜାଲକୁ ରକ୍ଷା କରିବାକୁ ଯଦି କାଟିକି ଫୋପାଡ଼ିଲା ବେଳେ ହୁଏତ ତାଙ୍କୁ ସାପ କାମୁଡ଼ାର ଶିକାର ସେମାନେ ହେବାର ସମ୍ଭାବନା ଅଛି, ବଟ୍ ଆମର ଏଠିକ ଜାଗାରେ ସେ ଜିନିଷ ନାହିଁ। ଏତକ ବିଷୟର ସାପ ରହିଲା, ତାକୁ ଛାଡ଼ିଦେଲେ ଯିଏ ରହିଲେ ଅଜଗର ହେଉ, ଧଣ୍ଡ ଡାମଣା, ସେ ଧଣ୍ଡ ସାପ, ଏ ସବୁ ସାପ ସବୁ ସେମାନେ ସବୁ ବିଷହୀନ ସାପ, ଏମାନେ କ୍ଷତି ହେବ ନାହିଁ। ଦୁଃଖର ବିଷୟ ଯେଉଁ କଥା ଆପଣ କହିଲେ, ଯେଉଁଟା ବିଷଧର ନୁହଁ, ଦଣ୍ଡ ଡାମଣା ମାଟି ବିରାଡ଼ି ଏମାନଙ୍କ ଲୋକ ବାଡ଼େଇ ମାରିବେ, ଆମର ଶିକାର ପ୍ରଭୃତି ଅଛି, ଆଗରୁ ରାଜା ମହାରାଜାଙ୍କ ଗଣ୍ଡେ ସେମାନେ ବଡ଼ ବଡ଼ ଲୋକମାନେ ଶିକାର କରୁଥିଲେ, ଆମେ ତ ତାଙ୍କ ଶିକାର ବାଘ ହାତୀ ହାତୀ ଉପରେ ବସିକି ବାଘ ଶିକାର କରିବା ଆମର ସମ୍ଭବ ନଥିଲା, ଆମେ ସବୁ ପ୍ରଜା ଥିଲେ, ତ ସେ ରାଜା ତାଙ୍କର ପରିଷଦ ସେମାନେ ସେ କାମ କରୁଥିଲେ, ଆମେ କାହାକୁ ମାରିଥିଲେ, ଆମ ଘରେ ଯିଏ ପଶିଥିଲା ଆମେ ତାକୁ କାଠ ପକାଉଥିଲେ, ସେତେବେଳେ ଆମ ରହିଆସିଛି ସେଟା ଜେନେଟିକାଲି 1000-1000 ବର୍ଷ ରହିକି, ଆଉ ଏବେ ମଧ୍ୟ ହାତ କୁଣ୍ଡେଇ ହେଉଛି, ଆମର ସାପ ଦେଖିଲେ ତାକୁ ପାହାର ପକାଅ।
1: ଯେଉଁ ସାପ ବିଷାକ୍ତ ନୁହେଁ, ଯିଏ ଆମର କ୍ଷତି କରିବନି, ଯିଏ ମୂଷାଟିଏ ଖାଇବା ପାଇଁ ଆସୁଛି ଘର ପାଖକୁ, କି ଏଣ୍ଡୁଟିଏ ଖାଇବା ପାଇଁ ଆସୁଛି, ଆମେ ତାକୁ ମାରୁଛନ୍ତି,
0: କିନ୍ତୁ ଯିଏ ଆମକୁ ମାରିଦେଲେ ବିଷ ହେବ, ଆମର କ୍ଷତି ହେବ, ତାର କାରଣ ହେଉଛି ଆମେ ଛୁଆଟି ବେଳୁ ଦେଖିଲେ, ଏବେ ମନ୍ଦିର ଗଲେ ଦେଖୁଛେ ଶିବଙ୍କ ମନ୍ଦିରରେ ନାଗସାପର ପିତ୍ତଳ ବା ତମ୍ବାର ମୂର୍ତ୍ତି ଦେଖୁଛେ, ଏବଂ ତାପରେ ଆମେ କ'ଣ ଦେଖୁଛେ, ଯେଉଁ କ୍ୟାଲେଣ୍ଡର ଆମେ ଘରେ ପୂଜା କରୁଥିଲେ ଶିବଙ୍କର ମୂର୍ତ୍ତିମାନେ, ତାଙ୍କ ବେକରେ ଗୋଟେ ନିହାତି ନାଗସାପରେ ପଡ଼ିଥିବ,
1: ପୂଜା କରନ୍ତି ଆମେ,
0: ପୂଜା ଆମେ କରୁଛେ, ତେଣୁ ଆମର ଧର୍ମୀୟ ଭାବନା ଟିକେ ମିଶିଗଲା। ତ ନାଗସାପ ଗୋଟିଏ ସାପ ଓଡ଼ିଶାରେ ଖାସ କରି ପ୍ରାୟ ଲୋକ ବାଡ଼େଇ ମାରନ୍ତି ନାହିଁ, କାହିଁକିନା ଛୁଆବେଳୁ ଆରେ ନାଗ, ଆମେ କହୁଛେ ନାଗସ ଗୋତ୍ର କହୁଛେ, ଯାହା ଯାହା ସବୁ କହୁଥିଲେ, ତେଣୁକରି ଆମ ଧାର୍ମିକ ଭାବନା ସାଙ୍ଗରେ ଯେହେତୁ ଟିକେ ଜଡ଼ି ହେଇଛି, କିଛି କିଛି କାହାଣୀରେ ଆମେ ଶୁଣିଛେ ବା ପଢ଼ିଛେ, ତେଣୁକରି ତାକୁ ଲୋକ ମାଡ଼ି ମାରୁନାହାନ୍ତି। ଆଉ ଯେଉଁ ସାପ ଯେଉଁ କଥା ଆପଣ କହିଲେ ଠିକ୍ କଥା କହିଲେ, ତା ତ ବିଷ ନାହିଁ, ଆଉ ଆପଣ ଦେଖୁନାହାନ୍ତି ଅଫିସରେ ଯେଉଁମାନେ ଦୁଷ୍ଟାମି କରୁଥିବେ, କିଛି କାମଦାମ କରୁନଥିବେ, ତାଙ୍କୁ କେହି କିଛି କହିପାରୁନଥିବେ, ଆଉ ଯିଏ ଚୁପଚାପ ଭଲ କାମ କରୁଥିବେ ତାର ପାଖରେ ବେଶୀ ଫଳିତ ହେବ, ଭାଇ ଏ କାମଟା କରିଦିନ ସେ କାମଟା କରିଦିନ, ସବୁଆଡ଼େ ଦୁଷ୍ଟମାନଙ୍କୁ ଟିକେ ସମାଜରେ ଆଗରୁ ମଧ୍ୟ ତାଙ୍କୁ ଦିଆହେଉଛନ୍ତି, ନାଗମାନଙ୍କୁ ମିଳୁଛି ଆଉ କ'ଣ।
1: ସାପକୁ ଦେଖିଲେ ଆମେ ସାଧାରଣରେ ଗୋଟେ ଭୟ ସୃଷ୍ଟି ହୋଇଥାଏ ଆମ ମନରେ, ଆମେ କେମିତି ସାପକୁ ଦେଖିଲେ ଆମେ ସଚେତନ ହେବା ଏବଂ ସତର୍କ ହେବା?
0: ଦେଖନ୍ତୁ ଆମେ ସାପକୁ ଦେଖିବା, ଆମେ କୌତୂହଳ ବଶତଃ

0: ପାଖକୁ ଯିବା ନାହିଁ, ସାପ ଚିହ୍ନିଥିବେ ତ ଭଲ କଥା, କିନ୍ତୁ ଆମେ କୋତଳ ସେପଟେ ପଶିଛି ଯେ ଗଛ ଚଳିଛି କି ରହିଲେ ମଧ୍ୟ ଦେଖିବା ପାଖକୁ ଯିବା ନା ଯିବା ନାହିଁ, କାରଣ ସାପ କାମୁଡ଼ିଲେ ଆମର କ୍ଷତି ହେବାର ସମ୍ଭାବନା ଅଛି। ତେଣୁକରି ଯଥାସମ୍ଭବ ସମ୍ଭବ ଆମେ ଟିକେ ସାପକୁ ଦୂରେଇବାକୁ ଚେଷ୍ଟା କରିବା, ସେଇଟା କଥା ହେଉଛି ଆମେ ପାଖକୁ ଯିବା ନାହିଁ। ଆମେ ଏକରେ ସାପ ପାଖକୁ ଯିବା ନାହିଁ, ସାପକୁ ଆମ ପାଖକୁ ଆସିବାକୁ ଦେବା ନାହିଁ। ତା ପାଇଁ କ'ଣ କରିପାରିବା, ଆମ ଘର ଚାରିପଟେ ସଫା ରଖିବା। ଦେଖ ସାପ ଆସିବାଟା ଆମେ ବନ୍ଦ କରିପାରୁନେ, ସେ ଚାଲିବ ଆମ ଧରା ପୃଷ୍ଠରେ, ମଣିଷର ସୃଷ୍ଟି ହେବାର କେତେ ହଜାର ବର୍ଷ ପୂର୍ବରୁ ସାପ ଆଗକୁ ଆସିଛି। ତ ଆମେ ଧ୍ୱଂସ ପାଇ ଭୂମିକମ୍ପରେ ଆମେ କୋଟାପଟା
1: ସେଟା ପୃଥିବୀ ହେଲା ସାପଙ୍କର,
0: ଆପଣ ଠିକ କଥା କହିଲେ,
1: ଜାଗାରେ ଆମେ ରହୁଛନ୍ତି।
0: ତେଣୁକରି ଆମେ କେବେ ତାଙ୍କୁ ନିପାତ କରିପାରିବା ନାହିଁ। ତେଣୁକରି ସାପମାନେ କେବେ ଏମିତି ଖୋଲା ଜାଗାକୁ ପସନ୍ଦ କରନ୍ତି ନାହିଁ। ସାପକୁ ମାରିବାକୁ ବହୁତ ଲୋକ, ସେ ଖୋଲାରେ ଗଲେ କୁକୁର, ବିଲେଇ, ଚଢ଼େଇ, ନେଉଳ, ଚାଳିଆ ପତିନୀ, ଗୋଧିମାନେ ବି ସାପକୁ ଖାଇଦିଅନ୍ତି। କେତେ ଜନ୍ତୁ ଅଛନ୍ତି ସାପକୁ ଖାଇବା ପାଇଁକି, ଆପଣ ଦେଖନ୍ତୁ ଯେତେବେଳେ ଆମ ସାପ ଲୋକକୁ ଦେଖିବ ସେ ଖୁସ୍ କିଣା ଯାଇକି ଗୋଟେ ବୁଦା ଭିତରେ ବଜାଉଥିବ, ଗୋଟେ ଗାତ ଭିତରେ ବଜାଉଥିବ, ଖଣା ଟିକେ ଯୋଉ ଆକ୍ରମଣ କରିବାକୁ ଉଦ୍ୟତ ହୁଅନ୍ତି, ସିଏ ତାଙ୍କର ଆତ୍ମରକ୍ଷା, ବଡ଼ ହେଇଗଲା ସିଏ, ମୁଁ ଦେଖ ମୋ ପାଖକୁ ଆସନି, ମୁଁ ଏତେ ବଡ଼, ସେ ଡରିବାକୁ ଆମକୁ ଚେଷ୍ଟା କରୁଛି। ତାହେଲେ ଦେଖୁଛି ବଡ଼, ମୁଁ ଦେଖୁ, ମୁଁ ଏଇଠି ସାପ ଦେଖୁଥିଲ ତ, ମୁଁ ଠିଆ ହେଇକି ଏତେ ବଡ଼ ଦେଖୁଛି। ସେ କେବଳ ନାଗସାପ ବା ହୈରାସାପ ଫଣା ଦେଖୁଛନ୍ତି, ଅନସାପ ମାନେ ଫଣା ଦେଖି ପାରୁନାହାନ୍ତି। ତେଣୁକରି ଆମେ ସାପକୁ ଆମ ବାଡ଼ି ବଗିଚା ସଫା ରଖିବା, ଆଉ ଖାସ କରି ବର୍ଷା ଦିନରେ ବର୍ଷା ପାଣି ପଡ଼ିବା ଯୋଗୁଁ ଅନାବନା ଘାସ ଗଛ ସବୁ ପଡ଼ିଯାଉଛି। ସୁନ୍ଦର କରି ଆପଣ ଫୁଲ ଗଛ ଲଗେଇଛନ୍ତି, ଗେଣ୍ଡୁ ଗଛ ଲଗେଇଛନ୍ତି, ଗୋଲାପ ଗଛ ଲଗେଇଛନ୍ତି, କିନ୍ତୁ ସବୁଦିନ ସଫା ହେଉଥିଲା, ବର୍ଷାରେ ପାଣି ଖାଦ୍ୟ ଗଲା, ଆମ ଗୋଡ଼ ଗୋଳି ପୋଛା ଯାଉନି, ଘାସ ବଢ଼ିଗଲା। ଏବେ ବର୍ଷା ଦିନରେ ସାପମାନଙ୍କର ପ୍ରଜନନ ଋତୁ ସରିଯାଇଛି, ସାପ ଛୁଆ ସବୁ ବାହାରୁଛନ୍ତି, ଅଣ୍ଡା ଫୁଟିକି ଛୁଆ ବାହାରିଲେ ନାଗ ତମ୍ପ ବା ଅରିରାଜମାନଙ୍କର, ବା ଛୁଆ ଜନ୍ମ କରି ଚନ୍ଦନ ବେଳେ ଛୁଆ ବି ବାହାରିଲା, ଡାଇରେକ୍ଟ ଜନ୍ମ କଲେ ସେମାନେ। ତ ଏଇ ଟାଇମ୍ରେ ସାପ ଛୁଆ ବି ବୁଲିଲେ, ଗୋଟେ ଏକରେ ଯଦି ଯୋଡ଼ିଏ ମାଇ ଅଣ୍ଡା ସାପ ଥିଲେ, ଏବେ ବର୍ଷା ଦିନ ବେଳକୁ ଜାନୁଆରୀ ମାସ ଦୁଇଟା ଥିଲେ ମାଇ ଅଣ୍ଡା, ଏବେ ଆମେ କଥା ହେଉଛେ ଜୁଲାଇ ମାସରେ, ଯଦି ନାଗ ସାପର 30 ଖଣ୍ଡେ ଅଣ୍ଡା ହେଇଥିଲା, 25 ଅଣ୍ଡା ହେଇଥିଲା, ଅଧା ନଷ୍ଟ ହେଇଗଲେ 15 ଛୁଆ ବୁଲିଲେଣି, ଚନ୍ଦନ ବେଳେ ଛୁଆ ଜନ୍ମ 50 ଛୁଆ ଜନ୍ମ କଲା, ମା ବାପାଙ୍କ ସାଙ୍ଗରେ ଆଉ 50 ଛୁଆ ମିଶିଲେଣି, ତେଣୁ ସଂଖ୍ୟା ବୁଦ୍ଧି ହେଲା। ବଡ଼ ବଡ଼ ସାପ ଆମ ଚାଲବେଳେ ଦେଖାଉଥିଲା, ଟିକେ ଟିକେ ଚାକଣ୍ଡିଲେ ଗୋଟେ ଫୁଟ ଭିତରେ ଲମ୍ବା ହେଇଛନ୍ତି, ସେ 8 ଇଞ୍ଚ ଲମ୍ବା ହେଇଛନ୍ତି, ସେ ଘାସ ଭିତରେ ଆମକୁ ଦେଖାଯାଉନି। ତେଣୁକରି ଘାସ ଆମ ବଗିଚାକୁ ସଫା ରଖିବାକୁ ପଡ଼ିବ ହିଁ ପଡ଼ିବ, ସେଇଟା ହେଉଛି ଆମ ବାଡ଼ି ବି ସଫା ଖିଆ। ତା ବାଦ ଆମେ ଆଉ ପାଖକୁ ଆମ ଘର ଭିତରେ କାଳେ ପଶିଯିବେ, ଘର ଭିତରେ ପଶିଯିବେ ଯଦି, ତେଣୁକରି ଆମକୁ କବାଟ ତଳ ଫାଙ୍କଟ ଗ୍ୟାପ ତାକୁ ବନ୍ଦ କରିବାକୁ ପଡ଼ିବ।
1: ଆମର ଯେହେତୁ କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଏଠି ଲୋକ ପ୍ରାୟ ଖଟ ନଥାଏ, ପଇସା ଅଭାବରୁ ସେମାନେ ତଳେ ଶୁଅନ୍ତି ବିଛଣା ବିଛେଇକି, ଏବଂ ସେ ଯେଉଁ କବାଟ ଫାଙ୍କରେ ସେ ପଶିଯାଏ, ତ ଆମେ କ'ଣ କରିବା?
0: ଦେଖନ୍ତୁ ଯାହାର ବି ପଇସା ନାହିଁ, ଆମେ ତ ପୁରୁଣା କପଡ଼ା ତ ଘରେ ଥିବ, ପୁରୁଣା ସେଠି ତାକୁ ଟିକେ ଆମେ ମୋଡ଼ିଆ ମୋଡ଼ି କରିକି ଗୋଟେ ବଳା ଭଳିଆ ତିଆରି କରି ଲମ୍ବା, ଯେତିକି କବାଟ ଲମ୍ବା ତା ତଳେ ଖେଚି ଦେଇପାରିବା, ସିଲ୍ ତ ହେଇଗଲା, ଯୁଆଡ଼େ ସାପ ଯିବାକୁ ଚାହିଁଲେ ବି ତା ତଳେ ଗଳି ଯାଇପାରିବ ନାହିଁ। ଯାହା ପାଖରେ ପଇସା ଅଛି, ଆମେ କବାଟ ଅଛି ଘର ଭିତରେ, ତାର ଗ୍ୟାପ୍ ଅଛି, ଆମେ କହିବା କ୍ଷଣ କ'ଣ କହିଦେବି ନା, କବାଟି ଉପରକୁ ରଖିଥାନ୍ତି, କାରଣ ଘୋରି ହେବ ଆମ ଟାଇଲ୍ ବା ମାର୍ବଲ ଘୋରି ହେଇକି ନଷ୍ଟ ହୋଇଯିବ, ଟିକେ ଗ୍ୟାପ୍ ହେଇ ଦେଇଦିଅ ମୋ, ତାଦ୍ୱାରା କ'ଣ ହୁଏ, ବଡ଼ ସାପ ସିନା ପଶିପାରୁନି, ଏ ଛୋଟ ସବୁ ଆରାମଦାୟକ ଗଳି ଯାଇପାରିବ,
1: ଗଳିଯିବ।
0: ଆଉ ଯୋଗକୁ ଭଗବାନଙ୍କର ଦେଖନ୍ତୁ ଆଶୀର୍ବାଦ। ଏଇଠି ଯେଉଁ ଆମେ ଯେଉଁ ଗେଷ୍ଟ ହାଉସ୍ରେ ଆପଣ କଥା ଆଜି ହେଉଛେ, କଥା ସକାଳେ ଆମର ବାହାରି ଗଲାବେଳକୁ ସେମିତି ହଠାତ୍ ପୁଣି ଦେଖିଲା ବେଳକୁ ଆମେ ଯେଉଁ ରୁମ୍ରେ ଅଛୁ ସେଇ ରୁମ୍ର କବାଟ ଡୋର୍ ଗାର୍ଡ଼ ଯେଉଁ ଲଗେଇଥିଲେ ସେ ଡୋର୍ ଗାର୍ଡ଼ଟା ବନ୍ଦ ଅଛି ବୋଲି ଗୋଟେ ସାପ ଛୁଆଟେ ତାର ଭିତରେ ପଶିପାରୁନି, ଏବଂ ଯେଉଁ ଡୋର୍ ଷ୍ଟପର୍ ଥାଏ ଟିକେ ଅନ୍ୟ ଟାଇମ୍ରେ ବନ୍ଦ ଖୋଲା ତଳେ ଥାଏ, ବନ୍ଦଟା ରୁମ୍ ଉଠିକିଥାନ୍ତି, ତାର ଉପରେ ବସିକି ଥିଲା। ଚିନ୍ତା କରନ୍ତୁ କାଲି ଯଦି ସେ ଡୋର୍ ଗାର୍ଡ଼ ନ ଲାଗିଥାନ୍ତା ସେ ଭିତରେ ପଶିଥାନ୍ତା, ଆମେ ଆଉ ଗୋଟେ ରୁମ୍ ଭିତରେ ଥିଲୁ, କିନ୍ତୁ ସେ ତଳେ ମଧ୍ୟ ଜଣେ ବାବୁ ଶୋଇଥିଲେ, ଯୋଗୁଁ ତ ଆପଣ ପ୍ରଶ୍ନ ପଚାରୁଥିଲେ ତଳେ ଲୋକ ଶୁଣନ୍ତି, ତେଣୁ ଆମେ କୌଣସି କାମୁଡ଼ିଥାନ୍ତା, କିନ୍ତୁ କାମୁଡ଼ିବାରେ ତ ଆଶଙ୍କା ଥିଲା ନାହିଁ, ସମ୍ଭାବନା ଥିଲା। ତେଣୁକରି ଏଠି ଡୋର୍ ଷ୍ଟପର୍ ଯେଉଁ ଆମେ ଆଜି ରକ୍ଷା ପାଇଗଲୁ, ଆପଣ ସେ ଡୋର୍ ବୋର୍ଡ଼ ଲଗାନ୍ତୁ, ଡୋର୍ ଗାର୍ଡ଼ ଲଗାନ୍ତୁ, ଆପଣ ରକ୍ଷା ପାଇବେ। ଯାହାର ପଇସା ନାହିଁ କେମିତି କ'ଣ କରିଛି, ଅଖାକୁ ସିଲେଇ କରନ୍ତୁ, ସିମେଣ୍ଟ ଅଖା ସିଲେଇ କରନ୍ତୁ, ବା କପଡ଼ା କରି ତିଆରି କରନ୍ତୁ, ସେ ତା'ର ବିକଳ୍ପ ଆମକୁ ନିଜେ ତିଆରି କରିବାକୁ ପଡ଼ିବ, ବା କାଠ ପଟା କରିକି ପାଲିସ୍ କରିକି ଗୋଟେ କଠ ତଳେ ଦିଅନ୍ତୁ, କ୍ରସ୍ କରିକି ସାପ ପେଲିକି ଆସିପାରିବ ନାହିଁ, ସେତିକି ଆମକୁ ନିଜ ବ୍ୟବସ୍ଥା ନିଜେ କରିବାକୁ ପଡ଼ିବ।
1: ଦେଖନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଆମର ଗାଁରେ ଯେଉଁମାନେ ଟିକେ ଯୁବଗୋଷ୍ଠୀ ଥାଆନ୍ତି ବା ଟିକେ ଯେଉଁମାନେ ଦାମ୍ଭିକ ଥାଆନ୍ତି, ସେମାନେ ସାପଟିଏ ଦେଖିଲେ ତୁରନ୍ତ ଦୌଡ଼ି ଆସନ୍ତି, ବାଡ଼ିଟିଏ ଧରି ତାକୁ ଧରିବାକୁ ଚେଷ୍ଟା କରନ୍ତି, ଏବଂ ଗଣମାଧ୍ୟମରେ ଫଟୋଟେ ପକାଇବେ ସାପଟିକୁ ଧରି, ସେଥିପାଇଁ ସେମାନେ ବ୍ୟଗ୍ର ହୁଅନ୍ତି। ଅନେକ ସମୟରେ କିଛି ଲୋକ ଆସନ୍ତି ସାପଟିକୁ ମାରିଦିଅନ୍ତି, ନିରୀହ ସାପଟି ପ୍ରାଣ ଚାଲିଯାଏ, କିନ୍ତୁ ଆମେ ସେ ଯେଉଁ ବାହାଦୁରୀ ଦେଖାଇକି ଆମେ ସାପଟିକୁ ଧରିବାକୁ ଚେଷ୍ଟା କରନ୍ତି, ଅନେକ ସମୟରେ ସର୍ପାଘାତରେ ଆମେ ନିଜେ ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି। ସାପଟିଏ ଦେଖିଲେ ଆମେ କ'ଣ କରିବା?
0: ଆପଣ ଏକଦମ ଠିକ କଥା କହିଛନ୍ତି, କାରଣ ଆମେ ଦେଖୁ ଦୁଇଟା ତିନିଟା କଥା ଗଲା, ଜରୁରୀ ଅଛି, ଘରେ ଛୋଟ ଶୁଆଡ଼େ ଶୋଇଛି, ସାପରେ ବସିଯାଇଛି, ପାଖରେ କିଏ ସାପ ଧରି ନାହାନ୍ତି, ବନ ବିଭାଗର ଅଧିକାରୀ ନାହାନ୍ତି, ସେଠି ଆମ ପିଲାର ଜୀବନ ବଞ୍ଚିବାକୁ ଯାଇକି ବା ତାଙ୍କ ଉପରେ ଚଢ଼ିଯାଇଛି, ଚଢ଼ିଛି ଆପଣ ପାହାଡ଼ଟେ ପିଟିଦେଲେ କ'ଣ କଲେ, ସାପଟେ ମାରିବାକୁ ଚେଷ୍ଟା କଲେ, ସେଟା ଅଲଗା କଥା, ସେଇଟା ଆମ ଆଇନରେ ମଧ୍ୟ ନିୟମ ଅଛି। ବାଘଟା ଆପଣଙ୍କୁ ଭାଇଟାକୁ ବା ପୁଅକୁ ଗୋଡ଼କୁ ଧରି ପକାଇଛି, ବସାଇକି ନେଉଛି, ଆପଣ ବନ୍ଧୁକ ଗୁଳି କରି ବାଘକୁ ମାରିଦେଲେ, ଆପଣ କୌଣସି ଆଇନ ଆପଣଙ୍କୁ ଦଣ୍ଡ ଦେବ ନାହିଁ,

କାରଣ ଆପଣ ଆତ୍ମରକ୍ଷା ପାଇଁ ଗୋଟେ ମଣିଷର ଜୀବନ ବଞ୍ଚିବାକୁ ଯାଇକି ବାଘକୁ ମାରିଛନ୍ତି, ସେମିତି ଯଦି କିଛି ପରିସ୍ଥିତି ପହଞ୍ଚିଲା ଆପଣ ସାପକୁ ବାଡ଼େଇ ମାରିଛନ୍ତି, ସେ ତ ଅଲଗା କଥା, ସେ ଗୋଟେ ଏକ୍ସେପ୍ସନ୍ ଆଇନ, ସବୁ ଜାଗାରେ ଆଇନ, ମଣିଷ ମଧ୍ୟ ମୋତେ ଆପଣ ଖଣ୍ଡାରେ ହାଣିପେ ଦେଲେ ମୁଁ ଗୁଳି କରିଦେଲି, ସେଟା ଅଲଗା କଥା, କିନ୍ତୁ ଖାଲିଟାରେ ସାପକୁ ବାଡ଼େଇ ମାରନ୍ତୁ ନାହିଁ, କହିଲେ ଫରେଷ୍ଟ ବାଲାଙ୍କର ଆଇନ ଅଛି, ସେମାନେ ଆପଣଙ୍କୁ

0: ହାତ ଧରି ମୁଁ ଫଟୋ ଛାଡ଼ିବି, ବାଘ ଛାଲ ଧରି ଫଟୋ ଛାଡ଼ିବି, ତାକୁ ଗିରଫ କରାଯିବ। କେଉଁଠୁ ଆଣିଲା ବାଘ ଛାଲ? ଛାଡ଼ି ଦେଇଗଲା କି ସାପ କାତି ନୁହଁ ନା, ବାଘ ଛାଡ଼ି ପଡ଼ିଲା ସେ ଟ୍ରଫିକୁ ଧରିପାରିବେନି କିମ୍ବା ଜିଅନ୍ତା। କାହିଁକି ପ୍ରଶ୍ନ ହେଉଛି ସାପଟା ଆସିଲା କେଉଁଠୁ, ବାଘଟା ଛୁଆଟା ଆସିଲା କେଉଁଠୁ? ମୋହର ଧରିକି ଫଟୋ ଉଠେଇ ମୁଁ ପୋଷ୍ଟ କରିପାରିବି ନାହିଁ। ତାପରେ 2024 ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ଗୋଟେ ଡାଇରେକ୍ଟିଭ୍ ଇସ୍ୟୁ କରାଗଲା, ଯେଉଁମାନେ ଏନି ୱାଇଲ୍ଡ ଲାଇଫ୍, ଖାଲି ସାପ ନୁହଁ, ସାପ ହଉ ଏନି ବନ୍ୟପାଣି ନେଉଳ ହଉ ଶୁଆ ହଉ କଇଁଚ ହଉ, ତାକୁ ଧରିକି ତାର ଫଟୋ ବା ଭିଡ଼ିଓ ବା ମାରିକି ହଣ୍ଟିଙ୍ଗରେ ଧରିବା ଦେଉଛି, ମାରିବା ମଧ୍ୟ ଦେଉଛି, କ୍ୟାପ୍ଚର କରିବା ମଧ୍ୟ ଦେଉଛି, ଫଟୋ ବା ଭିଡ଼ିଓ ଯଦି ସେୟାର କରିବ ତାଙ୍କୁ ଗିରଫ କରିବା ପାଇଁ ଅର୍ଡ଼ର ଆସିଲା। ଏବଂ ତାର ପ୍ରଥମ ଶିକାର ହେଲେ ଭଦ୍ରକରେ ଯିଏ ସାପ ଦେଉଛନ୍ତି ମିର୍ଜା ବୋଲି ଗୋଟେ ଲୋକ, ତାକୁ ଗିରଫ କରାଗଲା। ତା ନେକ୍ସଟ ଶିକାର ହେଲେ ମାଙ୍କଡ଼କୁ ଧରି ଡ୍ରାମା କରିଥିବା ଯାଜପୁରର ଭଦ୍ର ସ୍ୱାମୀ ସ୍ତ୍ରୀ ଗିରଫ ହେଲେ, 4-5 ଦିନ ଫେରାର ରହିଲେ, ତାପରେ ଗିରଫ ହେଲେ। ଆପଣ ଯେଉଁ ପ୍ରଶ୍ନପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରାଉଛି, ଆପଣ ଜାଣିଛନ୍ତି ଏବଂ ସମସ୍ତ ଲୋକ ଜାଣିବା ଦରକାର, ଏ ସୋସିଆଲ ମିଡ଼ିଆ ଗୋଟେ କମର୍ସିଆଲ ଆକ୍ଟିଭିଟି, ଖାଲି ଆମର ବନ୍ଧୁ ଶୃଙ୍ଖଳା ନୁହଁ, ଆମେ ବୁଲିବାକୁ ଅଛେ, ଭାଇ ବନ୍ଧୁ ଗୋଟିଏ ମୋ ଭାଇ ଅଛି ଆମେରିକାରେ ଦେଖିବ କି ମୋ ଭାଇ ଗାଁରେ ଅଛି ଦେଖିବ, ଏହାଦ୍ୱାରା ସେମାନେ ରୀତିମତ ଭିଡ଼ିଓ ସୁଟିଂ କରି ଭିଡ଼ିଓ ଅଡ଼ିଓ ବା ମ୍ୟୁଜିକ୍ ସାଙ୍ଗେ ମିକ୍ସ କରି ଯେଉଁ ପକାଉଛନ୍ତି, ଏହାଦ୍ୱାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଏବଂ ସେ ଯେଉଁ ମିର୍ଜା ଏବଂ ଭଦ୍ର ମାଙ୍କଡ଼ ସାପଧରଳି ନାଚଳି ସେମାନଙ୍କର, ତାଙ୍କର କେତେ ଟଙ୍କା ସେମାନେ ତାଙ୍କ ଆକାଉଣ୍ଟକୁ ଆସିଛି ସୋସିଆଲ ମିଡ଼ିଆରେ କମ୍ପାନୀମାନଙ୍କରୁ, ତା ପାଇଁ ଇଡିକୁ ମଧ୍ୟ ତଦନ୍ତ କରିବାକୁ ଦିଆଯାଇଛି। ତ ତା ମାନେ ସେ ଅର୍ଡ଼ର୍ଟା ଅଛି ନା, ଯିଏ ବି କରିବ ଯେବେ ଚାହିଁବେ DFO ତାକୁ ଗିରଫ କରିପାରିବେ। ଆପଣ ଏବେ ମନେ ଥିବ ବୌଦ୍ଧରେ ଜଣେ 12 ମାସ ଖାଇଥିଲା ବୋଲି ଭିଡ଼ିଓ କରି କହିଲା, ମୁଁ 12 ମାସ ଖାଇଛି, ମୋର କେହି କିଛି କରିପାରିବି, କାହିଁକି ନା ଆମେ ଗାଁବାଲା ମିଶିକି ଖାଇଛୁ, 2 ଜଣ ଲୋକ ଗିରଫ ହେଲେ। କଇଁଚ ଧରିକି କଇଁଚ ଉପରେ ଚିତ୍ର କରିକି ବରଗଡ଼ରେ ଜଗନ୍ନାଥ ଚିତ୍ର କରିକି ତାକୁ ନେଇ ପାଣି ଛାଡ଼ିଥିଲେ, କଇଁଚ ଗୋଟେ ସିଲୁଲୱାନ ପ୍ରାଣୀ, ତା କଲେ ତାକୁ ମଧ୍ୟ ଗିରଫ କରି କୋର୍ଟ ଚାଳନା କରାଗଲା। ତେଣୁକରି ଯେଉଁମାନେ ବି ସାପକୁ ଧରିକି ଡ୍ରାମା କରିବାକୁ ଚାହୁଁଛନ୍ତି, ସେମାନେ ଆଜି ନହେଲେ କାଲି ଗିରଫ ହେବେ। ମୁଁ ଏ ଆପଣଙ୍କ ମାଧ୍ୟମରେ ଚେତେଇ ଦେଉଛି ଭାଇମାନେ ସାବଧାନ ହୋଇଯାଆନ୍ତୁ। ଆପଣ ଠିକ୍ ଜଣକୁ ହେଲ୍ପ କରିବାଟା ଗୁଡ଼ ଫେଥ୍, ଆଜ୍ଞା ତାଙ୍କ ଘରେ ସାପଟା ପଶିଛି, ସିଏ ହୁଏତ ସାପକୁ ବାଡ଼େଇ ମାରିଥାନ୍ତେ, କିମ୍ବା ତାଙ୍କର କେଉଁ ଲୋକ ସାପ ଦ୍ୱାରା ମରିବାର ସମାନ ଥିଲା, ମୁଁ ତାକୁ ଧରିଲି ଏବଂ ନେଇକି ତାକୁ ବାହାରେ ଛାଡ଼ିଦେଲି ସୁରକ୍ଷିତ ଭାବରେ। ସେଇଟା ଭଲ କାମ କରି ସମ୍ବିଧାନ ଆମ ଅଧିକାର ଦେଇଛି, ବିକଜ୍ ଆମେ ବଞ୍ଚେଇଲୁ, ଗୋଟେ ପ୍ରାଣ ଜୀବନ ବଞ୍ଚେଇଲୁ, ତାକୁ ଜଜ୍ କେବେ ନେବେନି। ଧରିବ ଡ୍ରାମା କରିବ ସେତେ କରିବ, ବୋଲେ ଅର୍ଡ଼ର ଗୋଟେ ଅଛି ନା, ମନା ତ ଅଛି, ତେଣୁକରି କେହି କରନ୍ତୁ ନାହିଁ, ଏସବୁ କାମ କରନ୍ତୁ ନାହିଁ।
1: ତେବେ ଆମେ ଯଦି ଘର ପାଖରେ ସାପଟେ ଦେଖିଲେ ବା ଆମ ଘର ଭିତରେ ସାପଟେ ଦେଖିଲେ ଆମେ କ'ଣ କରିବା?
0: ଆମ ଘରେ ସାପଟେ ପହଞ୍ଚାଇଛି ଏବଂ କେହି ନାହାନ୍ତି, ସାପ ଧରିକି ପାଖରେ ନାହାନ୍ତି, ଆମେ କ'ଣ କରିପାରିବା ସାପଟେ ଘରୁ ବାହାର କରିବା ପାଇଁ? ଘରଟେ ପଶିଛି, ଯଦି ଛୋଟ ଛୋଟ ଛୁଆ କି ଅଛନ୍ତି ତାକୁ ବାହାରକୁ ନେଇଛି, ଶୀଘ୍ର ପଠାଇ ଦିଅନ୍ତୁ, କାରଣ ତାଙ୍କର କୌତୁହଳ ଥାଏ, ସିଏ ତ ବିପଦ କ'ଣ ଜାଣିନାହାନ୍ତି, ସେ ଚାହିଁବେ ଆମେ ଯିବୁ ଦେଖିବାକୁ, ବା ଆମେ ଏଠି ପାଖକୁ ଯିବୁ, କ'ଣ ତୁମେ କରୁଛ, ସେ ଡର ଭୟ ଜାଣିନେ ଛୋଟ ଛୁଆନେ, ତାଙ୍କୁ ବାହାରକୁ ବାହାର କରିଦିଅନ୍ତୁ। କୁକୁର ବିଲେଇ ଯଦି ଥିବ ତାଙ୍କୁ ମଧ୍ୟ ନେଇଯାଆନ୍ତୁ, କାରଣ ତାଙ୍କର ମଧ୍ୟ ଜୀବନ, ଆମେ ସୌକରେ ରଖିଛୁ କୁକୁର ବିଲେଇ, ତାଙ୍କୁ ମଧ୍ୟ ବାହାର କରିଦିଅନ୍ତୁ, ବାକି ସେ ଖର୍ଚ୍ଚରେ ବସିଯାଇଛି, ଆମେ ତ ଖର୍ଚ୍ଚରେ ପ୍ରସିଦ୍ଧ କରିପାରିବା ନାହିଁ, ତ ଆମେ ତାକୁ ଘରକୁ ପୁଣି ବାହାର ମଧ୍ୟ କରିବାର ଅଛି। ସେଠି କ'ଣ କରିବା, ଲମ୍ବା ବାଡ଼ି ଗୋଟେ ଆଣିବା, ଘରେ ଯେଉଁ ଫୁଲ ଝାଡ଼ୁ ଥାଏ କିମ୍ବା ଘରେ ବାଉଁଶ ନଗି ପାଇଲେ ଯେଉଁ ଫୁଲ ତୋଳିବାକୁ ରଖିଛ ନଗି, ସେ 12-14 ଫୁଟ ଥାଏ, ସେମିତି ବାଡ଼ି ଖଣ୍ଡେ ଆଣନ୍ତୁ। ସେଇ ବାଡ଼ିରେ ତା ଆଗରେ ଗୋଟେ ପୁରୁଣା କପଡ଼ା ବାନ୍ଧିଦିଅନ୍ତୁ, କପଡ଼ା ମାନେ ଗାମଛା ଦେଉଛି ପୁରୁଣା, ମୁଁ କହୁନି ନୂଆ କପଡ଼ା ବାନ୍ଧିବେ ବୋଲି, ବାନ୍ଧିଲା ପରେ ତାକୁ ପୁରା ଭଲ ଭାବରେ କଳା ଫିନାଇଲ ତାପରେ ଢାଳି ଦିଅନ୍ତୁ, ବୁଡ଼େଇ ଦିଅନ୍ତୁ ସେ ଗାମଛାଟାକୁ, କପଡ଼ାଟାକୁ, ଏନି କପଡ଼ାକୁ, ଆମେ 12-14 ଫୁଟ ଦୂରରେ ଅଛେ, ମାନେ ସାପଠାରୁ ଢେର ସୁରକ୍ଷା ଦେବା, ସାପ ଉଡ଼ିକି ଆମ ପାଖକୁ ଆସିପାରିବ ନାହିଁ, ବାସ୍ ଆମେ ତା ପାଖରେ ଯେଉଁ ଖର୍ଚ୍ଚରେ ବସିଛି ସେ ଗଳିକି ଆମେ ଦୂରରୁ ତାକୁ ଦେଖେଇବା, ସେ ପ୍ରଥମତଃ ଫଣା ଟିକି ପାରେ କଳା ଫିଣେ କଣ ବାକିଲେ ସେ ଶୋଇବ ହିଁ ଶୋଇବ, ତା ପାଖରେ ସେ ବ୍ୟାକ୍ କରିବା ହିଁ କରିବ, ତାହେଲେ କ'ଣ କରିବା ଆମେ ଧୀରେ ଧୀରେ ତାକୁ ଦୂରକୁ ଯାଇକି ସେ ଘରେ ଆମେ ତାର ବିପରୀତ ଦିଗ ରହିଲେ ସେ ଏପଟକୁ ସେ କେବେ ଗନ୍ଧଘରକୁ ଯିବ ନାହିଁ, ଆମେ ତାର ଓଲଟା ଦିଗ ରହିକି ଯୁଆଡ଼େ ଦେଇ କବାଟ ଖୋଲା ରଖିକି ସେ ବାହାରିକି ଆସିପାରିବ। କିନ୍ତୁ ଏଠି ସତର୍କ ରହିବାକୁ ପଡ଼ିବ, ଆପଣଙ୍କ ପାଖରେ ସେତିକି ସାହସ ଥିବାର ଅଛି, ନହେଲେ ସାପ ଫଙ୍କି ନେଲା ଆପଣ ହାତରେ ବାଡ଼ି ଖସି ପଡ଼ିବ, ତ ସେତିକି ଧ୍ୟାନ ରଖିବା ଦରକାର। କିନ୍ତୁ ଏଇଟା କଲେ କ'ଣ ହବ ନା, ଆପଣ ନିରାପଦ ରହିବେ, ଜୋତା ବି ପିନ୍ଧନ୍ତୁ, ଆଉ କମ୍ ସେ କମ୍ 10-12 ଫୁଟ ଦୂର ଯଦି ନ ରହିପାରିବେ ତାହେଲେ ଏ କାମ ମଧ୍ୟ ଆପଣମାନେ କରିବା ମଧ୍ୟ ଠିକ୍ ହବ ନାହିଁ।
1: ଆମେ ବିଭିନ୍ନ ଭିଡ଼ିଓ ବା ଫଟୋରେ ୟୁଟ୍ୟୁବରେ ଆମେ ଦେଖନ୍ତି ଯେ ଜଣେ ସାପଟାକୁ ଧରି ପକାଇକି ଉଦ୍ଧାର କଲା, ତାକୁ ଦେଖିକି ଆମେ କଲେ ଆମେ ମୃତ୍ୟୁମୁଖରେ ପଡ଼ିବାନି ତ?
0: ବେଳେବେଳେ ହେଇଯାଏ ସାର୍, ସମସ୍ୟା ହେଉଛି ସାପ ଆମକୁ ନର୍ମାଲ କାମୁଡ଼ିଦେଲା, ସେ ଜାଣିନି ଆମେ ତାଙ୍କର ଖାଦ୍ୟ ନୁହଁ, ସେ ଖାଦ୍ୟ ଭାବି କାମୁଡ଼ିନି, ଖାଦ୍ୟ ମୂଷାକୁ କାମୁଡ଼ୁଛି ବା ବେଙ୍ଗକୁ କାମୁଡ଼ୁଛି ଯାହାକୁ କାମୁଡ଼ୁଛି, ଆମକୁ ସାପ ଯଦି ଖାଦ୍ୟ ବୋଲି ଭାବିଥାନ୍ତେ ଆମ ମଣିଷ ଆହୁରି ଅଧିକ ସଂଖ୍ୟକ ଲୋକ ମାନେ ବର୍ଷକୁ ଲକ୍ଷ ଲୋକ ମରିଥାନ୍ତେ, ସେଇଟା ହେଉନି କାହିଁକି, ସାପ ଆମକୁ ଖାଦ୍ୟ କେହି ଭାବି ନାହିଁ। ହଁ, ତାପରେ ଗୋଡ଼ ପଡ଼ିଗଲା କି ଆମେ ଶୋଇଛେ ବାଇଚାନ୍ସ ସେ କ'ଣ ଭାବିକି କାମୁଡ଼ି ଦେଇଛି, ଆମ ଦେହରେ ଉଷୁମ ପାଇଲା, ଦେଖିଲା କ'ଣ ଉଷୁମ ଲାଗୁଛି କ'ଣ ଜଣାପଡ଼ୁଛି ସେ କାମୁଡ଼ି ଦେଉଛି, ତେଣୁକରି କମ୍ କମ୍ ବିଷୟ ହେଉଛି। କିନ୍ତୁ ଏଠି ଆପଣ ଯେଉଁ କହିଲେ ଧରିଲା ବେଳେ, କିନ୍ତୁ ସେ ବାଇଚାନ୍ସ କାମୁଡ଼ିଲା, ଆମେ କୁଟା ଆଣୁଛେ ସାପ ଆମକୁ ଦେଖିନି ବା ଆମେ ଦେଖିନି ସାପ କାମୁଡ଼ିଲା, ଘଷି ଆଣୁଛେ କାମୁଡ଼ିଲା, ଘାସ କରୁଛେ ସାପ ଦେଖିଲେ କାମୁଡ଼ିଲା, ସେଇଟା ଅଲଗା କଥା, ଡ୍ରାଏ ବାଟେବାର ସମ୍ଭାବନା ଅଛି, ସେ ଡରିବାକୁ ଚେଷ୍ଟା କଲା କାମୁଡ଼ିଦେଲା, ଦାନ୍ତ ଫୁଟିଲେ ମଧ୍ୟ ବ୍ଲଡ଼ ବାହାରିଲେ ମଧ୍ୟ ସାପ ଯେହେତୁ ଆମକୁ ଆମ ପ୍ରତି ବିପଦ ସେ ଆଶଙ୍କା କରିନି, ସେ ମନେକର କେଉଁ ଜାଗାରେ ଅଣ୍ଡା ଦେଇ ବସିବ, କିନ୍ତୁ ସୁରକ୍ଷିତ ଭାବରେ ବସିଛି, ତା ଘରେ ବସିଛି, ଆମେ ତା ଘର ପଟେ ଗଲେ ସେ କାମୁଡ଼ିଦେଲା। କିନ୍ତୁ ଯିଏ ଧରିବ

0: ଧରାଳି ହେଉ ବା ଆପଣ ତା ଦେଖା ଦେଖି ମୁଁ ବା ଆଉ ଯିଏ ଧରୁଛୁ, ଯିଏ ଧରିବ ସାପକୁ ଧରିଲା ମାନେ ସାପ ଜୀବନଯାକ ବୁଲୁଛନ୍ତି, ସିଏ ବି ତାଙ୍କ ଏରିଆରେ ବଢ଼ିଆ ରାଜା ଭଳିଆ, ସେ ମୂଷାକୁ ଧରିଲେ ମୂଷା ମଲା, ଯାହାକୁ ଧରିଲେ ସେ ମଲା, ତାଙ୍କୁ ଯଦି କି କାମୁଡ଼ୁଥିବ ନେଉଳ ଭଳିଆ କାଁ ମାସ ସେମାନେ କେଉଁ ବର୍ଷ କାଳେ ଦେଖା ପଡ଼ୁଥିବ ନେଉଳ ତ ନେଉଳ ତ ମାରିଦେବ ତାଙ୍କୁ, ତ ସେମାନେ ଦେଖିଲେ ଏଇ ନେଉଳ ଗୋଟିଏ ଆମର ଶତ୍ରୁ, ଆଉ ଆମକୁ ଶତ୍ରୁ ଭଳିଆ କେହି ଦେଖୁନୁ ବା ବଡ଼ ଦେଖିଲେ ଦେଖୁନୁ, ଯିଏ ବି ହେଲେ ଆମକୁ କାମୁଡ଼ୁଛନ୍ତି, ବେଳେବେଳେ ନେଉଳ ସାପ ଲଢ଼େଇରେ ବେଳେବେଳେ ବଡ଼ ସାପ କ'ଣ ହେଲେ ସେ ମଧ୍ୟ ହାରିକି ପଳାନ୍ତି, ମଧ୍ୟ ଦୁଇ ଜଣ ଯାକ ବାଟ ମଧ୍ୟ ପଳାନ୍ତି, କିନ୍ତୁ ମଣିଷ ଯଦି ଧରିବ ଆମେ ତା ଲାଙ୍ଗୁଡ଼ ଧରିଲେ ସେ ଖୋଚିବାକୁ ଚେଷ୍ଟା କରୁଥିବ ଆମେ ଛାଡ଼ୁନେ, ସିଏ କ'ଣ ଭାବିଲା ଆଲୋ ବୋପାଲୋ କିଡ଼ ବଡ଼ ଜନ୍ତୁ, ସେ ବୁଲିକି ଦେଖିଲା ବେଳକୁ ତା ଆଖି ରେଞ୍ଜ ଭିତରେ ଆମେ ପଡ଼ୁନି, ସାପର 2 ଇଞ୍ଚ ମୁଣ୍ଡ ବି ହେଉନି, ତଳେ ଥୋଇଲେ 2 ଇଞ୍ଚ ହେଉନି, ଫଣା ଟେକିଲେ 2 ଫୁଟ ଟେକିଲେ ବି ଆମେ 5 ଫୁଟ 6 ଫୁଟ ଲୋକ ହେଲେଣି, ସିଏ କ'ଣ ଆମର ଡାଇନୋସର ତାସଗୁଡ଼ ଡାଇନୋସର ନା, ଆଉ ଇଡ଼ି ବଡ଼ ଜନ୍ତୁ କିଏ ସିଏ ଆମକୁ ଛାଡ଼ୁନି, ମୋତେ ସେ ଖାଇଲା ଲୋ ବୋପା, ତ ସିଏ ତ ଭାବିଲା ଇଏ ଆସି ପ୍ରିଡେଟର ମୋର ମୋତେ ମାରିଦେବ ଖାଇଦେବ, ତେଣୁ ସିଏ କ'ଣ କରିବ ଆରେ ବାବାରେ ମୁଁ ଯେତେ ବିଷ ଦେବି ପଛେ ଏତେ ବିଷ ଦେବି ପଛେ ଏ ମୂଷା ବେଙ୍ଗକୁ ଯେତିକି ବିଷ ଦେଲେ ମୋର କାମ ହେଉଥିଲା ସେ ହେବନି, ଏଡ଼େ ବଡ଼ ଜନ୍ତୁଟା ସେ ମେଣ୍ଟାଲି ପ୍ରିପେୟାର ହେଲାଣି ଯାହା କାମୁଡ଼େ ମାନେ ଅଧିକ ମାତ୍ରାରେ ବିଷ ଦେବ ହିଁ ଦେବ, ସେଇଟା ସମସ୍ୟା ହୋଇଯାଏ, ଆମେ ଅଳ୍ପ ଅଳ୍ପ ବିଷୟରେ ବଞ୍ଚିପାରୁଛେ କିନ୍ତୁ ସିଏ ଏତେ କାମୁଡ଼ି ଧରିଦେଲା ବେଶୀ ବିଷ ଦେଇଦେଲା, ଏମିତି ଆମେ କହୁଛୁ ଆଗରୁ ଆଗରୁ ସମସ୍ୟା ଦେଖିଛେ, ଟ୍ରାନ୍ସପୋର୍ଟ ସମସ୍ୟା, ପ୍ରାଥମିକ ଚିକିତ୍ସାର ବି ସମସ୍ୟା ହେଉଛି, ଡାକ୍ତରଖାନାରେ ସମସ୍ୟା ଅଛି, ସମସ୍ୟା ବହୁଳ ଆମର ମଣିଷ ଜୀବନ, ତା ସାପ ଯଦି ଅଧିକ ମାତ୍ରାର ବିଷ ଦେଇଦେଲା ତେଣୁକରି ବଞ୍ଚିବା କଷ୍ଟ ହେବ, ତେଣୁକରି ଆମେ କହିବାକୁ ଚାହିଁବି ଆପଣଙ୍କ ମାଧ୍ୟମରେ ସାପ ଧରାଳିମାନେ ଯେତେ ଶୀଘ୍ର ସମ୍ଭବ ଟାଇମ୍ ଅଫ୍ କଣ୍ଟାକ୍ଟ ସାପର ସଂସ୍ପର୍ଶ ଯେତେ କମ୍ ସମୟ ଆସିବେ, ଯେମିତି ନିଆଁ ନିଆଁ କେତେ ଶୀଘ୍ର ଲିଭେଇବେ, ନିଆଁରେ ଧରି ଖେଳିବ ନିଆଁ ଆମକୁ ପଡ଼ିବ, ସେମିତି ସାପ ସାଙ୍ଗରେ ଧରି ଖେଳିବ ସାପ ଆମକୁ ଦଂଶିବ ହିଁ ଦଶିବ,
1: ତେଣୁ ଆମେ ସଚେତନ ହେବା, ସତର୍କ ହେବା ଏବଂ ସାପଠାରୁ ସୁରକ୍ଷିତ ଦୂରତାରେ ଆମେ ନିଜକୁ ରଖିବା, ସାପକୁ ଦେଖିଲେ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍ ଯାହାକୁ କହୁଛନ୍ତି ସହାୟତା, ସାପ ସହାୟତା ସ୍ୱେଚ୍ଛାସେବୀ ଅଛନ୍ତି ବା ବନ ବିଭାଗ ଅଛି, ତାକୁ ଆମେ ତୁରନ୍ତ ଖବର ଦେବା, ସେମାନେ ଜାଣିଛନ୍ତି ସାପକୁ ଧରିବେ ଏବଂ ଆମକୁ ସୁରକ୍ଷା ପ୍ରଦାନ କରିବେ।
0: ଦେଖନ୍ତୁ ଯଦି କେବେ ସାପ ଘରେ ପଶିଯାଉଛି ଆପଣଙ୍କ ପାଖରେ ସୁବିଧା ନାହିଁ, ସେତିକି ସାହସ ନାହିଁ ସାପଟିକୁ ବାହାର କରିବା ପାଇଁ, କି ଶେଷ ଉପାୟ ମାରିବା ପୂର୍ବରୁ ଆପଣ ଘର ପାଖରେ ଯଦି ଆମର ସ୍ନେକ୍ ହେଲ୍ପଲାଇନ୍ କେହି ସଦସ୍ୟ ଥିବେ ଜାଣିଛନ୍ତି ତାଙ୍କୁ ତାଙ୍କୁ ଖବର ଦିଅନ୍ତୁ ସେମାନେ ଧରିଦେବେ, କିମ୍ବା ଯଦି ସ୍ନେକ୍ ହେଲ୍ପଲାଇନ୍ ଲୋକ ନାହାନ୍ତି ଆପଣ ନିକଟସ୍ଥ ବନ ବିଭାଗ ଅଧିକାରୀ ମଧ୍ୟ ଜଣାନ୍ତୁ, ତାଙ୍କ ପାଖରେ ତାଙ୍କର ମଧ୍ୟ ଷ୍ଟାଫ୍ ମାନେ ଅଛନ୍ତି ସେମାନେ ମଧ୍ୟ ସାପ ଧରନ୍ତି, ଖାଲି ଆମେ ଧରିବୁ ସେମିତି ମଧ୍ୟ ନୁହେଁ, ସେମାନଙ୍କୁ ଡାକନ୍ତୁ ଏବଂ ଚେଷ୍ଟା କରୁ ସାପକୁ ବଞ୍ଚାଇ ରଖିବା ପାଇଁ, ସାପ ବଞ୍ଚିଲେ ପରିବେଶରେ ବହୁତ ଆମକୁ ସାହାଯ୍ୟ କରିଥାଏ, ସାପ ମାନେ ବଞ୍ଚିବା ମଧ୍ୟ ଦରକାର, ନହେଲେ ଗୋଟେ ସାପ ଆପଣ ବାଡ଼େଇ ଯଦି ମାରିବେ ନା ଘରେ ତା'ର ଗନ୍ଧ ଦ୍ୱାରା ଆକୃଷ୍ଟ ହୋଇକି ଅନ୍ୟ ସାପ ମଧ୍ୟ ଆସିବାର ଅନେକ ନଜିର ଅଛି, ତା'ର ଭାଇ ବନ୍ଧୁ କୁଟୁମ୍ବ ସେମାନେ ପ୍ରତିଶୋଧ ନେବାକୁ ଆସିବନି, ସ୍ୱାମୀ ସ୍ତ୍ରୀ ସେମିତି ନୁହଁ, କିନ୍ତୁ ସାପ ମାଡ଼ ଖାଇକି ମୃତ୍ୟୁ ହେଲାକୁ ତା'ର ଆନାଲ୍ ଗ୍ରାଉଣ୍ଡରୁ ଗୋଟେ ଟିପିକାଲ୍ ଫେରେମନ୍ ସେକ୍ସ ହରମନ୍ ଯେଉଁ ମାନେ ସେକ୍ସ ଫେରେମନ୍ ଯେଉଁ ଗନ୍ଧ ନିର୍ଗତ ହୋଇଥାଏ ସେଇ ଗନ୍ଧର ଆକର୍ଷଣ ହୋଇକି ସେଇ ଗୋଟେ ନାଗସାପକୁ ମାରିଲେ ଆମେ ମାରିଦେବ ଗୋଟେ ନାଗସାପକୁ, ସେ ନାଗ ସାପର ଯେଉଁ ସେକ୍ସ ଫେରେମନ୍ ଗନ୍ଧରେ ଆକୃଷ୍ଟ ହୋଇକି ଅନ୍ୟ ସାପ ପଳାଇ ଆସନ୍ତି, ଆପଣ ଦେଖିଥିବେ କେମିତି ରାଣୀ ମହୁମାଛି ଥିଲେ ସେ ଗନ୍ଧରେ କେତେ ମହୁମାଛି ପଳାଇ ଆସନ୍ତି, କିମ୍ବା ଗୋଟେ କାଉଟେ ମାନେ ଇଲେକ୍ଟ୍ରିକ୍ ଖୁଣ୍ଟରେ ସକ୍ରେ କରେଣ୍ଟ ଖାଇ ପଡ଼ିଗଲା କେତେ କାଉ ଭିଡ଼ି ତାକୁ ପଳେଇ କେମିତି ସେମାନେ ଖବର ପାଆନ୍ତି, କୁହନି ମୋତେ ବଞ୍ଚାଅ ବୋଲି, ସେଇଟା ହେଉଛି ସେଇ ଗନ୍ଧର ଫେରେମନ୍ ଗନ୍ଧର ସବୁ କମାଲ, ତେଣୁକରି ଗୋଟେ ସାପକୁ ମାଡ଼ି ଆମେ ମାରିଲେ ଆମ ଘର ଭିତରେ ସେଇ ଗନ୍ଧର ଆକର୍ଷଣରେ ଅନ୍ୟ ସାପ ମଧ୍ୟ ଆସିବାର ସମ୍ଭାବନା ଥାଏ, ତେଣୁ ଆପଣ କେବେ ବି ସାପ ଘର ଭିତରେ ବାଡ଼ି ମାରିବେ ନାହିଁ, ଯେଉଁ କଥା ମୁଁ କହିଲି ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦିଅନ୍ତୁ କିମ୍ବା ଆପଣ ନିକଟସ୍ଥ ବନ ଅଧିକାରୀକୁ ଖବର ଦିଅନ୍ତୁ।
1: ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଆଜ୍ଞା ନମସ୍କାର।
0: ନମସ୍କାର ସାର୍, ବହୁତ ଧନ୍ୟବାଦ ଶ୍ରୋତାବନ୍ଧୁମାନଙ୍କୁ, ଧନ୍ୟବାଦ।

ଶେଷ ହେଲା ଆଳାପ। ପ୍ରଯୋଜନା କରିଥିଲେ ଅନିତା ତିର୍କୀ ଏବଂ ଉପସ୍ଥାପନରେ ଥିଲେ ସତ୍ୟଜିତ ସାମନ୍ତରାୟ। ଆକାଶବାଣୀ କେନ୍ଦୁଝର। ସମୟ ସନ୍ଧ୍ୟା 8:45 ହେବାକୁ ଯାଉଛି। ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସମାଚାର ଶୁଣିପାରିବେ କିଛି କ୍ଷଣ ଅନ୍ତରରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଲୋକଗୀତ କ୍ରମରେ ନିବେଦନ କରୁଛୁ ଖଞ୍ଜଣି ଭଜନ। ପରିବେଷଣ କରୁଛନ୍ତି ଶିଳ୍ପୀ ଶିବପ୍ରସାଦ ସାହୁ ଏବଂ ସାଥୀ।

ଶେଷ ହେଲା ଖଞ୍ଜଣି ଭଜନ, ଲୋକଗୀତ କ୍ରମରେ ପ୍ରଚାର କଲୁ। ପରିବେଷଣ କଲେ ଶିଳ୍ପୀ ଶିବପ୍ରସାଦ ସାହୁ ଏବଂ ସାଥୀ ଆକାଶବାଣୀ କେନ୍ଦୁଝର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 10:30 ହେବାକୁ ଯାଉଛି। ଆଇସିସି ମହିଳା 2020 କ୍ରିକେଟ ୱାର୍ଲ୍ଡ କପ୍ 2026 ଅବସରରେ ସେମିଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲ୍ଠାରେ ଇଂଲଣ୍ଡ ବନାମ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଛି। ଏହାର ପ୍ରତ୍ୟକ୍ଷ ବିବରଣୀ ବଲ୍ ବାଇ ବଲ୍ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଖେଳ ଶେଷ ହେବା ଯାଏ

ଏପର୍ଯ୍ୟନ୍ତ ଆଇସିସି ମହିଳା ଟି20 ୱାର୍ଲ୍ଡ କପ୍ 2026 ଅବସରରେ ଇଂଲଣ୍ଡ ବନାମ ସାଉଥ୍ ଆଫ୍ରିକା ମଧ୍ୟରେ ଚାଲିଥିବା ସେକେଣ୍ଡ ସେମିଫାଇନାଲ୍ କ୍ରିକେଟ୍ ମ୍ୟାଚ୍, ଯାହାକି ଇଂଲଣ୍ଡର ଓଭାଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହୋଇଥିଲା, ତାର ପ୍ରତ୍ୟକ୍ଷ ବିବରଣୀ ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 2:42। ଏଇଠି ଶେଷ କରିବାକୁ ଯାଉଛୁ ଆଜିର ଆମର ଏଇ ଚଳିତ ଅଧିବେଶନକୁ, କିନ୍ତୁ ତା ପୂର୍ବରୁ ଆସନ୍ତାକାଲି ଆଗକୁ ଥିବା ଆମ ପାଣିପାଗ ସୂଚନା। ଶ୍ରୋତାବନ୍ଧୁ, ଆସନ୍ତାକାଲି ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ କେତୋଟି ସ୍ଥାନରେ ଏଇଥିଲା ପାଣିପାଗ ସୂଚନା। ଶ୍ରୋତାବନ୍ଧୁ, ଆକାଶବାଣୀ କେନ୍ଦୁଝର ଏଥର